ଆକାଶବାଣୀ ପୁରୀ ଆଜି ଗୁରୁବାର 1948 ଶତାବ୍ଦ ବୈଶାଖ ମାସ 31 ଦିନ ଇଂରାଜୀ 2026 ମସିହା ମେ ମାସ 21 ତାରିଖ ଷ୍ଟୁଡ଼ାଖଡ଼ରେ ସମୟ ବର୍ତ୍ତମାନ ସକାଳ 5:56:38 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ।

ଯେପରି ପର୍ବତ ବାୟୁ ଦ୍ୱାରା ବିଚଳିତ ହୁଏ ନାହିଁ, ସେହିପରି ବିଦ୍ୱାନ ବ୍ୟକ୍ତି ନିନ୍ଦା ଅଥବା ଅପବାଦରେ ବିଚଳିତ ହୁଅନ୍ତି ନାହିଁ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ। ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପଙ୍କଜ ଜାଲଙ୍କ କଣ୍ଠରେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମରେ ଶେଷ ଭକ୍ତି ଗୀତ ରଚନା କରିଛନ୍ତି ଗୀତା ମିଶ୍ର ଭାରତୀ କୃଷ୍ଣଙ୍କର ସଙ୍ଗୀତ ସଂଯୋଜନା।

ସ୍ୱାମୀ ବିବେକାନନ୍ଦ ଜଣେ କ୍ରାନ୍ତଦର୍ଶୀ ଓ ଧର୍ମର ପ୍ରତିଷ୍ଠାତା ଥିଲେ। ତାଙ୍କର ଉପଦେଶଗୁଡ଼ିକ ସାର୍ବଜନୀନ ଓ କାଳଜୟୀ, ସବୁ ଦେଶର ସବୁ ଯୁଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ସେ ବାରମ୍ବାର କହିଛନ୍ତି, ସତ୍ୟ ହିଁ ମୋର ଭଗବାନ, ଯେଉଁ ସମାଜ ସତ୍ୟକୁ ସମ୍ମାନ ନ ଦିଏ ସେହି ସମାଜ ଧ୍ୱଂସ ପାଇଯାଏ। ଚିକାଗୋ ବିଶ୍ୱଧର୍ମ ସମ୍ମେଳନର ଅନ୍ତିମ ଦିବସରେ ସେ କହିଥିଲେ, ସାଧୁତା, ପବିତ୍ରତା ଓ ସତ୍ୟନିଷ୍ଠା ଜଗତର କୌଣସି ଗୋଟିଏ ଧର୍ମ ମଣ୍ଡଳୀର ନିଜସ୍ୱ ସମ୍ପତ୍ତି ନୁହେଁ। ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟରେ ଅତି ଉନ୍ନତ ଚରିତ୍ରର ନରନାରୀ ଜନ୍ମଗ୍ରହଣ କରିଛନ୍ତି। ପ୍ରାୟ ହଜାର ବର୍ଷ ତଳର ଗୋଟିଏ ଘଟଣା, ଇସଲାମୀୟ ତରୁଣ ଅବଦୁଲ କାଦିରଙ୍କ ମନରେ ଆଲ୍ଲାଙ୍କୁ ଜାଣିବା ଲାଗି ଆଗ୍ରହର ଉଦୟ ହେଲା। ସେ ମକ୍କା ଯିବା ଲାଗି ମନସ୍ଥ କଲେ। ସେ ତାଙ୍କର ମନ କଥା ମାଆଙ୍କୁ କହିଲେ। ହଜାର ମାଇଲ ଦୂର ସ୍ଥାନକୁ ପୁଅକୁ ଛାଡ଼ିବା ଲାଗି ମା ପ୍ରଥମେ ରାଜି ହେଉନଥିଲେ, କିନ୍ତୁ ପୁଅର ପ୍ରବଳ ଆଗ୍ରହ ଦେଖି ସେ ଅନୁମତି ଦେଲେ। ପୁଅର କୋର୍ଟ ଭିତରେ 40 ସୁନାମୋହର ସିଲାଇ କରି ରଖି କହିଲେ, ସମ୍ପତ୍ତିରୁ ତୋର ଭାଗ ତୋତେ ଦେଇଦେଲି, ତୁ ମହାତୀର୍ଥକୁ ଯାଉଛୁ। ମୁଁ ଜାଣୁଛି ଯେ ମୋ ସହିତ ତୋର ଆଉ ଏ ଜୀବନରେ ଦେଖା ହେବ ନାହିଁ। ଆଲ୍ଲାଙ୍କ ନିକଟରେ ମୁଁ ତୋତେ ସମର୍ପଣ କରିଦେଉଛି। ଜୀବନରେ ମୋର ଗୋଟିଏ କଥା ପାଳନ କରିବୁ, ବାପରେ, ମୃତ୍ୟୁ ଆସିଲେ ମଧ୍ୟ ସତ୍ୟକୁ ଧରି ରହିବୁ, ସତ କହିବୁ ଏବଂ ସତ୍ୟର ଜୟଗାନ କରିବୁ, ସତ୍ୟକୁ କେବେ ହେଲେ ଛାଡ଼ିବୁ ନାହିଁ। ଅବଦୁଲ ମାଆଙ୍କ ନିକଟରେ ସତ୍ୟ ପାଳନ ଲାଗି ପ୍ରତିଜ୍ଞା କଲେ। ବାଗଦାଦ ଯାଉଥିବା ଗୋଟିଏ ଯାତ୍ରୀ ଦଳରେ ସାମିଲ ହୋଇ ମକ୍କା ଅଭିମୁଖରେ ଚାଲିଲେ। ବାଟରେ ଡକାୟତମାନେ ଯାତ୍ରୀ ଦଳକୁ ଆକ୍ରମଣ କଲେ, ଧନୀ ଲୋକଙ୍କର ସବୁ ଧନ ସମ୍ପତ୍ତି ଲୁଟି ନେଲେ। ଅବଦୁଲ ଭିକାରୀ ଭଳି ଦେଖାଯାଉଥିବାରୁ ତାଙ୍କ ପାଖକୁ କୌଣସି ଡକାୟତ ଆସୁନଥିଲା, କିନ୍ତୁ ଶେଷରେ ଜଣେ ଡକାୟତ ତାଙ୍କୁ ଧମକାଇ ପଚାରିଲା, ତୋ ପାଖରେ କ'ଣ ଅଛି? ଅବଦୁଲ କହିଲେ, ମୋ କୋର୍ଟ ଭିତର ପଟେ କାଖ ତଳେ ମୋ ମାଆ 40 ସୁନାମୋହର ସିଲାଇ କରିଦେଇଛନ୍ତି। ଡକାୟତ ଜଣକ ଅବଦୁଲଙ୍କ କଥାକୁ ବିଶ୍ୱାସ କଲା ନାହିଁ, ହସିଦେଲା, ଭାବିଲା ଭିକାରୀ ପିଲା, ପୁଣି ସୁନାମୋହର। କିନ୍ତୁ ଯିବା ପୂର୍ବରୁ ସେ ଏକଥା ତାର ଦଳପତିକୁ ଜଣାଇଦେଲା। ଦଳପତି ଅବଦୁଲଙ୍କ ପାଖକୁ ଆସିଲା, ତାଙ୍କୁ ଗୋଡ଼ରୁ ମୁଣ୍ଡ ଯାଏ ଚାହିଁ କର୍କଶ ସ୍ୱରରେ ପଚାରିଲା, କେଉଁଠି ସୁନାମୋହର ଅଛି ଦେଖା? ଅବଦୁଲ ନିକଟରେ କୋର୍ଟଟିକୁ କାଢ଼ି ସିଲାଇ ସ୍ଥାନ ଦେଖାଇଦେଲେ। ଦଳପତି କୋର୍ଟର କାଖ ତଳ ଚିରିଦେବାରୁ ସୁନାମୋହର ତକ ତଳେ ପଡ଼ିଗଲା। ଡକାୟତ ଆଶ୍ଚର୍ଯ୍ୟ ହୋଇ ଅବଦୁଲଙ୍କୁ ପଚାରିଲା, ଆମେ ତ ତୋତେ ଛାଡ଼ି ଦେଇଥିଲୁ, ତୁ କାହିଁକି ସୁନାମୋହର ଥିବା କଥା ଆମକୁ ଜଣାଇଦେଲୁ? ଅବଦୁଲ କହିଲେ, ମୋର ମା ମୋଠାରୁ ପ୍ରତିଜ୍ଞା କରାଇ ନେଇଥିଲେ ଯେ ପ୍ରାଣ ସଂଶୟ ଉପସ୍ଥିତ ହେଲେ ମଧ୍ୟ ସତ୍ୟକୁ ଛାଡ଼ିବି ନାହିଁ, ଆଉ ଇଏ ତ ସାମାନ୍ୟ 40 ସୁନାମୋହର। ସତ୍ୟ ପାଳନ କରିବା ଲାଗି ମୁଁ ମୋ ମାଆଙ୍କ ନିକଟରେ ପ୍ରତିଜ୍ଞାବଦ୍ଧ, ତେଣୁ କିପରି ତାଙ୍କ ନିକଟରେ ବିଶ୍ୱାସଘାତକତା କରିଥାନ୍ତି, ସତ୍ୟ ପାଇଁ ମୁଁ ପ୍ରାଣ ଦେବାକୁ ମଧ୍ୟ ପ୍ରସ୍ତୁତ। ଅବଦୁଲଙ୍କ ମହତ ଚରିତ୍ରବତ୍ତା ଡକାୟତମାନେ ଅଭିଭୂତ ହୋଇଗଲେ। ସତ୍ୟର ଏତେ ଶକ୍ତି ମରଣକୁ ତୁଚ୍ଛ ଜ୍ଞାନ କରେ। ସେମାନଙ୍କ ନୃଶଂସ ହୃଦୟରେ ଆତ୍ମଶ୍ରଦ୍ଧା ଉଦିତ ହେଲା। ସେମାନେ ଡକାୟତି ଛାଡ଼ି ଅବଦୁଲ କାଦିରଙ୍କୁ ଅନୁସରଣ କଲେ, ସାଧୁ ଜୀବନ ଯାପନ କରିବାକୁ ସଂକଳ୍ପ କଲେ। ମାଆଙ୍କ ଉପଦିଷ୍ଟ ସତ୍ୟପଥରେ ଯାଇ ତରୁଣ କାଦିର ଶେଷରେ ଲୋକପ୍ରିୟ ବିଖ୍ୟାତ ସାଧୁ ପାଲଟିଗଲେ। ଲୋକମାନେ ତାଙ୍କୁ ଡାକୁଥିଲେ ଶେଖ୍ ଅବଦୁଲ କାଦିର ଆଲ୍ ଗିଲାନି। ବହୁ ଲୋକ ତାଙ୍କ ପାଖକୁ ଆସି ସତ୍ୟପଥରେ ଅନୁପ୍ରାଣିତ ହୋଇଥିଲେ।

0: ଅନୁଚିନ୍ତା ଉପସ୍ଥାପନ କରିଥିଲେ ତତ୍ତ୍ୱକନ୍ଦର ମିଶ୍ର।
1: ଶୁଣିଲେ ଅନୁଚିନ୍ତା, ପ୍ରଜାରକୁଲ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀ ରାମଚରିତ ମାନସ ରାଜ୍ୟ ଅଧ୍ୟାୟ 82। ଆଜିର ଶିଳ୍ପୀ ରହିଛନ୍ତି ଉଷା ମଙ୍ଗେସ୍କର, ଉତ୍ତର କେଲକର ଏବଂ ତାଙ୍କ ସାଥୀ।
2: ଏପିସୋଡ 82।

ଶୁଣିଥିଲେ ସୁବାସ ଦାସଙ୍କ କଣ୍ଠରେ ଭକ୍ତି ଗୀତଟି। ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଶ୍ରୋତା ବନ୍ଧୁ, ଆପଣମାନେ କିଛି ସମୟ ମଧ୍ୟରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ, ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ସଂସ୍କୃତିରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ। ପ୍ରସାରିତ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଆଜିର କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ। ଆଜି ସକାଳ 7:25 ଶୁଣିପାରିବେ କାର୍ଯ୍ୟକ୍ରମ କ୍ଷେତ୍ର ମହିମାରେ ଶ୍ରୀଜଗନ୍ନାଥଙ୍କର ବେଡ଼ିଆ ଯୋଗାଣିଆ ସେବକ ସମ୍ପର୍କରେ ସୋମନାଥ ପଣ୍ଡାଙ୍କଠାରୁ। ସଜ ଫୁଲ କାର୍ଯ୍ୟକ୍ରମ 7:40 ସକାଳ 8:30 ହିନ୍ଦୀ କଥାଚିତ୍ର ଗୀତ। ଦିନ 10 ସମୟରେ ସୂଚନା ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଦିନ 11 ସମୟରେ ଆଜି ଶୁଣିପାରିବେ ମୁକ୍ତା କାର୍ଯ୍ୟକ୍ରମରେ ସାଂସ୍କୃତିକ ବିବିଧତାରେ ନାରୀର ଭୂମିକା ସମ୍ପର୍କରେ। ବିଭିନ୍ନ ସେକ୍ଟରରେ ଥିବା ନାରୀମାନଙ୍କଠାରୁ ଆପଣ ତାଙ୍କ ବାର୍ତ୍ତା ଶୁଣିପାରିବେ। ଆଜି ସନ୍ଧ୍ୟା 6:10 ଓଡ଼ିଆ ଭକ୍ତି ଗୀତ, 6:15 ଦେଶାତ୍ମବୋଧ ସଙ୍ଗୀତ, 6:20 ଓଡ଼ିଆ ଆଲବମ୍ ଗୀତ, ପରେ ପରେ 6:30 କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 7 ସମୟରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି। ଶ୍ରୋତାବନ୍ଧୁ 7:30 ଆପଣ ଶୁଣିପାରିବେ କାର୍ଯ୍ୟକ୍ରମ କିଷାନ ବାଣୀରେ ଗୃହପାଳିତ ପ୍ରାଣୀମାନଙ୍କୁ ଅଂଶୁଘାତରୁ ରକ୍ଷା କିପରି କରିବେ ସେ ସମ୍ପର୍କରେ ଆଲୋଚନା କରିବେ ଭୁବନେଶ୍ୱରର ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାଣୀ ଭେଷଜ ବିଜ୍ଞାନ ବିଭାଗ, ପଶୁ ଓ ପଶୁପାଳନ ମହାବିଦ୍ୟାଳୟର ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ସେନାପତିଙ୍କୁ। ରାତି 8 ସମୟରେ ହିନ୍ଦୀ ଚଳଚ୍ଚିତ୍ର ଗୀତ, ପରେ ପରେ 10 ସମୟରେ ହିନ୦ଦୀ ଚଳଚ୍ଚିତ୍ର ଗୀତ, ପରେ ପରେ 10:30 ରହିଛି ଜଗନ୍ନାଥ ଭଜନ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିଜ୍ଞାପନ, ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 7 ବିଭାଗର 10 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି 1974 2025 ମସିହା ମଧ୍ୟରେ ପ୍ରଣୀତ 358 ଅଧିନିୟମ ଅନାବଶ୍ୟକ ହୋଇଥିବାରୁ ବିଲୋପ ପାଇଁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ରେ ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା ନ୍ୟାୟାଳୟଗୁଡ଼ିକରେ କୋର୍ଟ ମ୍ୟାନେଜରମାନଙ୍କ ନିୟମିତୀକରଣ ପାଇଁ ଏକ ନୂତନ ନିୟମାବଳୀ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିଭଳି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଚାଷ ନିଷେଧ ନିୟନ୍ତ୍ରଣ ବିଧେୟକ 2026 ଅନୁମୋଦନ ମିଳିଛି। ଏହା ଅନୁସାରେ ମାଛ ଧରିବା ଉପରେ ନିୟନ୍ତ୍ରଣ, ସାମୁଦ୍ରିକ ପଞ୍ଜୁରୀ ମାଛ ଚାଷ, କୃତ୍ରିମ ପ୍ରବାଳ ବ୍ୟବହାର ଆଦିକୁ ପ୍ରୋତ୍ସାହନ ମିଳିବ। ବୈଠକରେ ତାପଜ ବିଦ୍ୟୁତ୍ ଶକ୍ତି କ୍ରୟ, ରାଜ୍ୟ ଅମଲା ସେବା କ୍ୟାଡରରେ ସମୁଦାୟ 1032 ନୂତନ ପଦବୀ ସୃଷ୍ଟି, ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜିଗୁଡ଼ିକର ସୁରକ୍ଷା ପାଇଁ ଓଡ଼ିଶା ପ୍ରତ୍ନତାତ୍ତ୍ୱିକ କ୍ୟୁରେଟର ସେବା, ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ନିୟମାବଳୀ 2026 ମଞ୍ଜୁରୀ ମିଳିଛି। ଏହାବ୍ୟତୀତ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଅଧିକ 270 କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଏବଂ ପୁଞ୍ଜି ନିଗମ ଲିମିଟେଡ୍ ଇପିକଲ୍ର ସମୀକ୍ଷା ବୈଠକରେ ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକର ବାସ୍ତବ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ମନ୍ତ୍ରୀ ରାଜ୍ୟରେ ଚାଲୁଥିବା ଶିଳ୍ପଭିତ୍ତିକ କାର୍ଯ୍ୟକଳାପର ଅଗ୍ରଗତି, ପ୍ରକଳ୍ପଗୁଡ଼ିକର କ୍ଷେତ୍ରୀୟ ସ୍ଥିତି ଏବଂ ଆଗାମୀ ଦିନରେ ହେବାକୁ ଥିବା ନିବେଶକ ସମ୍ମିଳନୀ ନେଇ ବୈଠକରେ ସମୀକ୍ଷା କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା, ଏ ଦିଗରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସର ଉଦ୍ଦେଶ୍ୟ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗାଣ ଅଧିକାରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ସେମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଛନ୍ତି। ଏହା ସହ ଅନ୍ନପୂର୍ଣ୍ଣା ଯୋଜନାର ସଫଳ ରୂପାୟନ ନେଇ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ନେଇ ପ୍ରାଧିକୃତ ଟିମ୍ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆୟୋଗର ମୁଖ୍ୟ ପରିଚାଳକ ସୁଭଦ ଚନ୍ଦ୍ର ଆଚାର୍ଯ୍ୟ ରାୟଗଡ଼ା ଜିଲ୍ଲା ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଆଚାର୍ଯ୍ୟ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ସହ ଗ୍ରାମ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ ବିଷୟରେ ଆଲୋଚନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ରିତ ରିତରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବର୍ଷାଜଳ ପରିମାପକ କେନ୍ଦ୍ର ମରାମତି ଓ ବୃଷ୍ଟିପାତ ବିବରଣୀ ପ୍ରେରଣ

0: ଦୁର୍ବଳ ନଦୀ ଓ କେନାଲ ବନ୍ଧର ଯୁଗ୍ମ ତଦନ୍ତ କୃଷି କାର୍ଯ୍ୟ ପାଇଁ ଆଗୁଆ ପଦକ୍ଷେପ ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସଡ଼କପଥ ଉନ୍ନତିକରଣ ଓ ସଂଯୋଗୀକରଣ ନେଇ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ନୂଆପଡ଼ା ଜିଲ୍ଲା ସହ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରିବା ନେଇ ଶ୍ରୀ ପଣ୍ଡା ଦାବି ଉପସ୍ଥାପନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ 79,250 ଜଣ କେନ୍ଦୁପତ୍ର ତୋଳାଳି ଅଛନ୍ତି। ତୋଳାଳି କଲ୍ୟାଣ ପାଣ୍ଠିରୁ ଏଥିପାଇଁ 91 ଜଣଙ୍କୁ 1,80,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଇଥିବା ବନଖଣ୍ଡ ଅଧିକାରୀ କିରଣବାଳା ସାମନ୍ତରାୟ ସୂଚନା ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ 2 ଦିନ ଧରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସହଯୋଗର 100 ବର୍ଷ ପୂର୍ତ୍ତି ପାଳନ ସମୟରେ ଏହିଭଳି ସହଭାଗିତା ଗୁରୁତ୍ୱ ବହନ କରେ। ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପ୍ରାକ୍ ପ୍ରାଥମିକ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବା ସହ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ଗତକାଲି 20 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 46 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଭେଟିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଚା ଏବଂ ଆମର ସ୍ୱାସ୍ଥ୍ୟ ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ସାହୁ।
2: ଶ୍ରୋତାବନ୍ଧୁ, ସକାଳ ବେଳା ନିଦର ଅଳସ ଭାଙ୍ଗିବାକୁ ହେଉ ବା ଦିନସାରା କାମର ଥକା ମେଣ୍ଟାଇବାକୁ ହେଉ, ଚା କପେ ପିଇବାକୁ ପ୍ରାୟ ସମସ୍ତେ ଇଚ୍ଛା କରନ୍ତି। ହେଲେ ଆମ ସ୍ୱାସ୍ଥ୍ୟ ଉପରେ ଏହି ଚା'ର ସୁପ୍ରଭାବ ଓ କୁପ୍ରଭାବ ବିଷୟରେ ଆମେ ଜାଣିବା ଉଚିତ। ବହୁ ପୁରାତନ ସମୟରୁ ଭାରତୀୟ ଜୀବନଶୈଳୀକୁ ପ୍ରବେଶ କରିଥିବା ଚା ଯେଉଁ ଗଛର ପତ୍ରରୁ ତିଆରି ହୁଏ ତାକୁ କ୍ୟାମେଲିଆ ସାଇନେନ୍ସିସ୍ କହନ୍ତି। ଏହି ଚା ମୁଖ୍ୟତଃ 4 ପ୍ରକାରର, ବ୍ଲାକ୍, ହ୍ୱାଇଟ୍, ଓଲଙ୍ଗ ଏବଂ ଗ୍ରୀନ୍। ଚା ପତ୍ରରେ ପ୍ରାୟ 20-25 ପ୍ରକାରର ଉପାଦାନ ରହିଥାଏ। ସେଥିରୁ ମୁଖ୍ୟ ହେଉଛି ଆମିନୋ ଏସିଡ୍ ଏଲ୍ ଥିଆନିନ୍। ଆଉ କେତେକ ରାସାୟନିକ ଉପାଦାନ ରହିଛି ଯାହାକୁ ମିଥାଇଲ୍ ଜାନ୍ଥିନ୍ କହନ୍ତି। ସେଗୁଡ଼ିକ ହେଉଛି କ୍ୟାଫେଇନ୍, ଥିଓବ୍ରୋମିନ୍, ଥିଓଫାଇଲିନ୍। ଚା ପତ୍ରର ଶୁଷ୍କ ଓଜନର ପ୍ରାୟ 3% ହେଉଛି କ୍ୟାଫେଇନ୍, ଅର୍ଥାତ୍ 1 କପ୍ ଚା'ରେ 30-90 ମିଲିଗ୍ରାମ କ୍ୟାଫେଇନ୍ ଥାଏ। ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟିରେ 50% କମ୍ କ୍ୟାଫେଇନ୍ ରହିଥାଏ। ଏହାଛଡ଼ା ଚା'ରେ ଆଉ ବହୁତ ପ୍ରକାର ରାସାୟନିକ ଉପାଦାନ ଥାଏ, ଯଥା ପଲିଫିନଲ୍, ଫ୍ଲାଭୋନଏଡ୍ସ, ଟାନିନ୍, କ୍ଲୋରାଇଡ୍, ଆଲୁମିନିୟମ୍ ଇତ୍ୟାଦି। ପ୍ରଥମେ ଦେଖିବା ଚା'ର ସୁପ୍ରଭାବ ସବୁ କ'ଣ। ଯେତେବେଳେ ଆମକୁ କ୍ଳାନ୍ତ ଲାଗୁଥାଏ ସେତେବେଳେ ଚା' ପିଇଲେ ଏଥିରେ ଥିବା କ୍ୟାଫେନ୍, ଥିଓଫାଇଲିନ୍ ଓ ଥିଓବ୍ରୋମିନ୍ ଶରୀରକୁ ଉତ୍ତେଜିତ କରାଏ ଏବଂ କ୍ଳାନ୍ତିରୁ ମୁକ୍ତି ଦିଏ। ଚା'ରେ ଥିବା କେତେକ ଆମିନୋ ଏସିଡ୍ ମସ୍ତିଷ୍କର ସ୍ନାୟୁଗୁଡ଼ିକୁ ଚଳଚଞ୍ଚଳ କରାଏ, ଯାହାକି ନିଦକୁ ଦୂରେଇ ଦେବାରେ ସାହାଯ୍ୟ କରେ। ତେଣୁ ଅତିଶୟ କ୍ଳାନ୍ତ ଲାଗୁଥିବା ସମୟରେ ଏହା ଥକା ମେଣ୍ଟାଇଥାଏ। ଅତ୍ୟଧିକ ଶୀତ ସମୟରେ ଏହି ଉପାଦାନଗୁଡ଼ିକ ଥଣ୍ଡା ସହିବାର କ୍ଷମତାକୁ ସାମୟିକ ଭାବରେ ବଢ଼ାଇଥାଏ। ଶ୍ୱାସରୋଗୀମାନଙ୍କ ପାଇଁ ଏହି କ୍ୟାଫେନ୍, ଥିଓଫାଇଲିନ୍ ଓ ଥିଓବ୍ରୋମିନ୍ ଅତି ଉପାଦେୟ। ବୃଦ୍ଧି ହୋଇଯାଇଥିବା ଶ୍ୱାସନଳୀକୁ ଖୋଲିବାରେ ଏହା ସାହାଯ୍ୟ କରେ। ଚା'ର ସୁପ୍ରଭାବ ସମ୍ପର୍କରେ ଆହୁରି କେତେକ ତଥ୍ୟ ମିଳିଛି, ଯାହାକି ଯଦିଓ ଉତ୍ସାହଜନକ ତଥାପି ତା ଉପରେ ଆହୁରି ଗବେଷଣା ଆବଶ୍ୟକ। ଯେମିତିକି ଚା'ରେ ବହୁତ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଶରୀରରେ ଦୈନନ୍ଦିନ ଜୈବିକ ପ୍ରକ୍ରିୟାରୁ ଜାତ ହେଉଥିବା କ୍ଷତିକାରକ ପଦାର୍ଥ, ଯାହାକୁ ଫ୍ରି ରାଡିକାଲ କହନ୍ତି, ଏହାର ମାତ୍ରା ବଢ଼ିଗଲେ ଶରୀରରେ ନାନାଦି ରୋଗ ସୃଷ୍ଟି ହୁଏ। ପ୍ରତ୍ୟେକ ଅଙ୍ଗର କାର୍ଯ୍ୟକ୍ଷମତା ହ୍ରାସ ପାଏ। ତେଣୁ ଏହିସବୁ ଫ୍ରି ରାଡିକାଲ ଗୁଡ଼ିକ ଶରୀରରୁ ବାହାରିଗଲେ ଫୁର୍ତ୍ତି ଲାଗେ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଚା'ରେ ଥିବା କେତେକ ଉପାଦାନ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରେ ଓ ଫ୍ରି ରାଡିକାଲର କୁପ୍ରଭାବକୁ ପ୍ରତିହତ କରାଏ। ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟିରେ ମୁଖ୍ୟତଃ ଏହି ଆଣ୍ଟିଅକ୍ସିଡାଣ୍ଟ ଅଧିକା ଥାଏ। ଆଉ କେତେକ କ୍ଷେତ୍ରରେ ଦେଖାଯାଇଛି ଯେ ଚା'ରେ ଥିବା ପଲିଫିନଲ୍ ଆମର ଅନ୍ତନଳୀ ବା ଇଣ୍ଟେଷ୍ଟାଇନ୍ କ୍ୟାନ୍ସର ହେବାରୁ କିଛି ମାତ୍ରାରେ ରକ୍ଷା କରେ। ଅଳ୍ପ ମାତ୍ରାରେ ଚା' ପିଇଲେ ରକ୍ତରୁ କୋଲେଷ୍ଟ୍ରଲ୍ ବା ସ୍ନେହସାର ଆଂଶିକ ଭାବେ ହ୍ରାସ ପାଏ। ଏବେ ଆସନ୍ତୁ ଚା'ର ମୁଖ୍ୟ କୁପ୍ରଭାବଗୁଡ଼ିକ ବିଷୟରେ ଜାଣିବା। ଆଜିର ପରିବର୍ତ୍ତିତ ପାଶ୍ଚାତ୍ୟ ଖାଦ୍ୟାଭ୍ୟାସ ଯୋଗୁଁ ପ୍ରାୟ ଅର୍ଦ୍ଧାଧିକ ଲୋକ ଅମ୍ଳବାତର ଶିକାର ହେଉଛନ୍ତି। ଏହି ଅମ୍ଳବାତ ରୋଗରେ ସାଧାରଣତଃ ଅଧିକ ଅମ୍ଳକ୍ଷରଣ ଯୋଗୁଁ ପାକସ୍ଥଳୀର ଭିତର ଅଂଶର କ୍ଷତି ହୋଇଥାଏ। ଅତି ଗରମ ଚା' ପିଇବା ଦ୍ୱାରା ଏହି କ୍ଷତିଗ୍ରସ୍ତ ଅଂଶରେ ଘା ବା ଅଲସର ହେବାକୁ ବେଶୀ ଡେରି ଲାଗେ ନାହିଁ। ତେଣୁ ଔଷଧ ଖାଇବା ସତ୍ତ୍ୱେ ଅମ୍ଳବାତ ବା ଏସିଡିଟି କମେ ନାହିଁ। ଆମ ଖାଦ୍ୟନଳୀର ପ୍ରାଥମିକ ଭାଗ ବା ଇସୋଫାଗସ୍ ଓ ପାକସ୍ଥଳୀ ମଧ୍ୟରେ ଏକ ସ୍ଫିଙ୍କ୍ଟର ବା କପାଟିକା ଥାଏ, ଯାହା କେବଳ

0: ଖାଦ୍ୟ ଖାଇବା ସମୟରେ ଖୋଲେ ଓ ଅନ୍ୟ ସମୟରେ ବନ୍ଦ ରହେ ଏହାକୁ ଲୋୟର ଇସୋଫେସିଆଲ ସ୍ପିଙ୍କ୍ଟର କହନ୍ତି କିନ୍ତୁ ଚା ଓ କଫି ପିଇବା ଦ୍ୱାରା ଏହି ସ୍ପିଙ୍କ୍ଟରଟି କ୍ଷତିଗ୍ରସ୍ତ ହୋଇ ଢିଲା ହୋଇଯାଏ ଓ ଆଉ ବନ୍ଦ ନ ହୋଇ ସବୁବେଳେ ଖୋଲା ରହେ ତେଣୁ ପାକସ୍ଥଳୀର ଅମ୍ଳ ବା ଏସିଡ୍ ଉପରକୁ ଉଠି ଇସୋଫାଗସ୍କୁ କ୍ଷତାକ୍ତ କରାଏ ଏହା ଯୋଗୁଁ ଆମ୍ବଳା ହାକୁଟି ଦିଏ ଛାତି ପୋଡ଼େ ଛାତି ଭିତରେ କିଛି ଥିବା ଭଳି ଜଣାପଡ଼େ ଭୋକ ମଧ୍ୟ କମିଯାଏ ବାରମ୍ବାର ଏପରି ହେଲେ ଇସୋଫାଗସ୍ର ତଳ ଅଂଶରେ ପ୍ରଥମେ ମେଟାପ୍ଲାସିଆ ଓ ପରେ କ୍ୟାନ୍ସର ହେବାର ସମ୍ଭାବନା ଥାଏ ଅତ୍ୟଧିକ ପରିମାଣର ଚା ପିଇଲେ ଏଥିରେ ଥିବା କ୍ୟାଫେନ୍ ନିରାପଦ ମାତ୍ରା ଅତିକ୍ରମ କରେ ଓ ଏହା ଏକ ଡାଇରେଟିକ୍ ଭଳି କାମ କରେ ଅର୍ଥାତ୍ ଦେହର ଜଳୀୟ ଅଂଶ ପରିସ୍ରାରେ ବାହାର କରାଇ ଦିଏ ତେଣୁ ଅତି ଗରମ ସମୟରେ ଖରାରେ ବୁଲୁଥିବା ବେଳେ ବା ଝାଳ ବୋହୁଥିବା ସମୟରେ ଚା ପିଇବା ଉଚିତ ନୁହେଁ ଅଧିକ ପରିମାଣର କ୍ୟାଫେଇନ୍ ଯୋଗୁଁ ସ୍ନାୟୁ ଦୁର୍ବଳତା ଚିଡ଼ଚିଡ଼ାପଣ ନିଦ୍ରାହୀନତା ମଧ୍ୟ ଦେଖାଯାଏ ଯେଉଁମାନଙ୍କର ପେଟ ରୋଗ ଥାଏ ତାହା ବଢ଼ିଯାଏ କିଡ଼ନୀ ରୋଗୀମାନଙ୍କ ପାଇଁ ମଧ୍ୟ ଏହା ଖରାପ ପ୍ରଭାବ ପକାଏ କିଡ଼ନୀ ଓ ପରିସ୍ରା ନଳୀରେ ପଥର ବା ଷ୍ଟୋନ୍ ତିଆରି ହେବାରେ ଚା ଓ କଫି ସାହାଯ୍ୟ କରେ ଅଧିକ ମାତ୍ରାରେ ଚା ପିଇଲେ ଏଥିରେ ଥିବା ଆଲୁମିନିୟମ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ ଓ ବୃଦ୍ଧାବସ୍ଥାରେ ବିସ୍ମରଣ ବା ଆଲଜିମର୍ସ ରୋଗ କରାଇଥାଏ ତେଣୁ ଶେଷରେ ଏତିକି କୁହାଯାଇପାରେ ଯେ ଅଳ୍ପ ମାତ୍ରାରେ ଗ୍ରୀନ୍ ଟି ଓ ଥଣ୍ଡା ଚା ପିଇଲେ ଏହାର ସୁପ୍ରଭାବ ମିଳେ କିନ୍ତୁ ଅତ୍ୟଧିକ ମାତ୍ରାରେ ପିଇଲେ ଏହା ନିଶ୍ଚିତ ଭାବରେ କ୍ଷତିକାରକ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଚା ଏବଂ ଆମର ସ୍ୱାସ୍ଥ୍ୟ ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନ କୁମାର ସାହୁ ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି

0: ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 wicketରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଇଟାଲୀ ଗସ୍ତ କରିଥିଲେ। ଗତକାଲି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ଉଭୟ ଦେଶ ମଧ୍ୟରେ ଶ୍ରୀ ମୋଦିଙ୍କ ଗସ୍ତ କାଳରେ କୃଷି, ବିରଳ ଖଣିଜ ପଦାର୍ଥ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ ନର୍ସମାନଙ୍କ ସେବା ପ୍ରଦାନ ନେଇ ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ନେଇ ସହଯୋଗ କରିବେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ପୋତାଶ୍ରୟ ଆଧୁନିକୀକରଣ, ଜାହାଜ ଚଳାଚଳ, ପରିବହନ ଏବଂ ନୀଳ ଅର୍ଥନୀତିର ବିକାଶ ଦିଗରେ କାର୍ଯ୍ୟ କରିବେ। ଶ୍ରୀ ମୋଦି କହିଛନ୍ତି, ୟୁକ୍ରେନ୍, ପଶ୍ଚିମ ଏସିଆ ଏବଂ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାର ସମାଧାନ ଦିଗରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ଭାରତ ଆପୋଷ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ଅତ୍ୟାଧୁନିକ ବିନିର୍ମାଣ, ଭିତ୍ତିଭୂମି, ଶକ୍ତି, ମହାକାଶ ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଭାବେ ଅଗ୍ରସର ହେଉଛନ୍ତି। ବିରଳ ଖଣିଜ ପଦାର୍ଥ, କୃଷି ଶିଳ୍ପ, ସାମୁଦ୍ରିକ ପରିବହନ ଏବଂ ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ଉଭୟ ଦେଶରେ ଅପାର ସମ୍ଭାବନା ରହିଥିବା ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦି ଇଟାଲୀ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନଜନକ ୟୁଏନ୍ ଏଗ୍ରିକୋଲା ମେଡାଲରେ ସମ୍ମାନିତ କରାଯାଇଛି। ଉଭୟ ଦେଶ 2027 ବର୍ଷକୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,
1: ये भारत के करोड़ों किसानों, पशुपालकों, मत्स्य पालकों, कृषि वैज्ञानिकों और हमारे श्रमिकों का सम्मान है। यह भारत की उस अटूट प्रतिबद्धता का भी सम्मान है जिसके केंद्र में मानव कल्याण, खाद्य सुरक्षा और सस्टेनेबल डेवलपमेंट है। मैं इस मेडल को अत्यंत विनम्रता के साथ स्वीकार करते हुए ଭାରତ କେ ଅନ୍ନଦାତାଓଁ କୋ ୟହ ମେଡଲ ସମର୍ପିତ କରତା ହୁଁ।
0: ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି, ସେ ଭାରତରେ ଥିବା ସହଯୋଗୀମାନଙ୍କ ସହ ଆମେରିକାର 250ତମ ବାର୍ଷିକୀ ପାଳନ କରିବା ଲାଗି ଅପେକ୍ଷା କରିଛନ୍ତି। ଭାରତ ଗସ୍ତ ପୂର୍ବରୁ ଏକ ଭିଡ଼ିଓରେ ଶ୍ରୀ ରୁବିଓ କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଏବଂ ଆମେରିକା ବିଶ୍ୱର ସବୁଠାରୁ ପୁରାତନ ଗଣତନ୍ତ୍ର ହୋଇଥିବାରୁ ଆମେରିକା ଭାରତ ସହ ଏହି ଦିବସ ପାଳନ କରିବାକୁ ଆଗ୍ରହୀ। ଭାରତରେ ଥିବା ଆମେରିକାର ଦୂତାବାସ ପକ୍ଷରୁ ଏହି ଭିଡ଼ିଓଟି ସେୟାର କରାଯାଇଛି। ଆସନ୍ତା ଜୁଲାଇ 4 ତାରିଖରେ ଆମେରିକା ଐତିହାସିକ ସ୍ୱାଧୀନତା ଘୋଷଣାନାମା ସ୍ୱାକ୍ଷରର 250 ବର୍ଷ ପାଳନ କରିବାକୁ ଯାଉଛି। ଶ୍ରୀ ରୁବିଓ ଆସନ୍ତା ଶନିବାର ଦିନ 4 ଦିନିଆ ଗସ୍ତରେ ଭାରତ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବା ସହ 26 ତାରିଖରେ କ୍ୱାଡ୍ ବୈଠକରେ ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବୈଠକରେ ଅଧ୍ୟକ୍ଷତା କରିବେ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାସ୍ଥିତ ଫାଲ୍ଟା ବିଧାନସଭା ଆସନରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେଉଛି। ସକାଳ 7ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟାରେ ଏହା ଶେଷ ହେବ। 2 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ 6 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ନିର୍ବାଚନରୁ ଓହରି ଯାଇଥିବା ବେଳେ ପ୍ରତ୍ୟାହାର ତାରିଖ ଅତିକ୍ରମ କରିଯାଇଥିବାରୁ ତାଙ୍କ ନାମ ବାଲାଟ ପେପରରେ ରହିଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା, କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ମୁଲ୍ଲା ଏବଂ ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କର୍ମୀ ମୁଖ୍ୟତଃ

ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ 285ଟି ଯାକ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହି ବିଧାନସଭା ଆସନରେ 236,000ରୁ ଅଧିକ ଭୋଟର ରହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାମାଜିକ ଗଣମାଧ୍ୟମଗୁଡ଼ିକରେ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି। ବିଶେଷ ଭାବେ ମେଟା, ଗୁଗୁଲ ଓ ଟେଲିଗ୍ରାମର ପ୍ରତିନିଧିଙ୍କ ସହ ମିଥ୍ୟା ତଥ୍ୟ ପ୍ରସାର ନେଇ ଆଲୋଚନା ହୋଇଛି। ଆସନ୍ତା ମାସ 21 ତାରିଖରେ ନେଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବାକୁ ଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ପ୍ରଶ୍ନପତ୍ର ପ୍ରଘଟ ଏବଂ ଯାଞ୍ଚ ହୋଇନଥିବା ତଥ୍ୟ ପ୍ରସାରଣ କରିବା ଫଳରେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଅନ୍ୟ ଏକ ବୈଠକରେ ଆଗାମୀ ନିଟ୍ UG ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ କରିବା ଲାଗି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ଉପରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୁରକ୍ଷାବଳ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଯେଉଁସବୁ ଚ୍ୟାନେଲଗୁଡ଼ିକ ମିଥ୍ୟା ତଥ୍ୟ ପ୍ରସାରଣ କରୁଛନ୍ତି ସେଗୁଡ଼ିକୁ ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ଜାତୀୟ ପରୀକ୍ଷଣ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ମିଥ୍ୟା ତଥ୍ୟ ପ୍ରସାରଣ ନ କରିବା ଓ ପରୀକ୍ଷାରେ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଭାରତ ଓ ବାଂଲାଦେଶ ସୀମାରେ କଣ୍ଟାବାଡ଼ ସ୍ଥାପନ ଲାଗି ପଶ୍ଚିମବଙ୍ଗ ସରକାର ସୀମା ସୁରକ୍ଷା ବଳ BSFକୁ ଜମି ହସ୍ତାନ୍ତର କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତକାଲି ନବନ୍ନାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ BSF ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବତନ ସରକାର କଣ୍ଟାବାଡ଼ ଲଗାଇବା କାର୍ଯ୍ୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଦେଶର ସୁରକ୍ଷା ଦିଗରେ ତାରବାଡ଼ ଲଗାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବାଂଲାଦେଶ ପଟୁ ଭାରତ ମଧ୍ୟକୁ ଅବୈଧ ପ୍ରବେଶ ରୋକିବା ସହ ତାରବାଡ଼ ସ୍ଥାପନ ଦ୍ୱାରା ନିଶାଦ୍ରବ୍ୟ କାରବାର, ନକଲି ମୁଦ୍ରା କାରବାର, ଧର୍ମାନ୍ତରୀକରଣ ଓ ଅପରାଧ ରୋକାଯାଇପାରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ବାଂଲାଦେଶ ମଧ୍ୟରେ 4,000 କିଲୋମିଟର ସୀମାବର୍ତ୍ତୀ ଅଞ୍ଚଳ ରହିଥିବାବେଳେ ପଶ୍ଚିମବଙ୍ଗରେ 2,200 କିଲୋମିଟର ରହିଛି। ସେଥିମଧ୍ୟରୁ 1,600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ବସି ସାରିଥିବା ବେଳେ 600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ଲଗାଯିବ। ଗତକାଲି ହସ୍ତାନ୍ତର ହୋଇଥିବା 27 କିଲୋମିଟର ସୀମା ମଧ୍ୟରୁ 18 କିଲୋମିଟର ସୀମାରେ ତାରବାଡ଼ ଲଗାଯିବା ସହ 9 କିଲୋମିଟର ସୀମାରେ BSF ଆଉଟପୋଷ୍ଟ ଏବଂ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିଲାଗି ଆବଶ୍ୟକ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ BSF ବହନ କରିବେ। ଆଗାମୀ ଦିନରେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ, BSF, ରାଜ୍ୟ ପୋଲିସ ଏବଂ ସୀମା ଶୁଳ୍କ ବିଭାଗର ସମନ୍ୱୟ ବୈଠକ ନିୟମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ BSF ମହାନିର୍ଦ୍ଦେଶକ ପ୍ରବୀଣ କୁମାର ସ୍ୱାଗତ କରିଛନ୍ତି। ଓଡ଼ିଶା ସମେତ 11ଟି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। IPL କ୍ରିକେଟରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 8 ୱିକେଟ୍ ହରାଇ 147 ରନ୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 7ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ICC ବିଶ୍ୱ ଟେଷ୍ଟ ଚମ୍ପିଅନ୍ସିପ୍ରେ ବାଂଲାଦେଶ 5ମ ସ୍ଥାନକୁ ଉନ୍ନୀତ ହୋଇଛି। ଗତକାଲି ସିଲହଟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ 78 ରନ୍ରେ ପାକିସ୍ତାନକୁ ପରାସ୍ତ କରିବା ପରେ ଏହି ସଫଳତା ମିଳିଛି। ତାଲିକାରେ ପାକିସ୍ତାନ 8ମ ସ୍ଥାନକୁ ଖସି ଆସିଛି। ମଧ୍ୟପ୍ରଦେଶର ଭୋପାଳସ୍ଥିତ ଉଦ୍ଧବ ଦାସ ମେହେଟା କେନ୍ଦ୍ରୀୟ ସାଇ କେନ୍ଦ୍ରରେ 18 ବର୍ଷରୁ କମ୍ ପୁରୁଷ ହକିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ ତଥା ଫାଇନାଲ୍ ମ୍ୟାଚ୍ 3-3ରେ ଅମୀମାଂସିତ ରହିଛି। ଅନ୍ୟପକ୍ଷରେ 18 ବର୍ଷରୁ କମ୍ ଭାରତୀୟ ମହିଳା ହକି ଟିମ୍ ଅଷ୍ଟ୍ରେଲିଆକୁ ଫାଇନାଲ୍ ମ୍ୟାଚ୍ରେ 4-1ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା

0: ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 wicket ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ପରେ ପରେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକରୁ। ଆକାଶବାଣୀ ପୁରୀ କିଛି ସମୟ ମଧ୍ୟରେ ଶୁଣିପାରିବେ କାର୍ଯ୍ୟକ୍ରମ କ୍ଷେତ୍ର ମହିମା।
2: ବ୍ରଏଲର ଫାର୍ମ, ଏଠାରେ ଉନ୍ନତମାନର ବ୍ରଏଲର କୁକୁଡ଼ା ମାଂସ ସୁଲଭ ଦରରେ ମିଳେ, ତେବେ ଆଉ ଡେରି କାହିଁକି? ଆଜି ହିଁ ଯୋଗାଯୋଗ କରନ୍ତୁ। ଯୋଗାଯୋଗ କରିବାର ଠିକଣା ହେଲା ପାତ୍ର ବ୍ରଏଲର ଫାର୍ମ, ଗ୍ରାମ ଗଡ଼ତୁରିଆ, ବ୍ଲକ ନିମାପଡ଼ା, ଜିଲ୍ଲା ପୁରୀ। ମୋବାଇଲ ନମ୍ବର ହେଲା 9178684368।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ଆଜିର ଉପସ୍ଥାପନାରେ ପ୍ରକାଶ କୁମାର ରଥ, କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ମଧ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କ ସହିତ ବିରାଜିତ ହୋଇ ମାନବୀୟ ଲୀଳା ସମ୍ପାଦନ କରୁଛନ୍ତି। ମହାପ୍ରଭୁଙ୍କର ସେବା ପୂଜା ପାଇଁ ଅନେକ ସେବକ ସମ୍ପ୍ରଦାୟ ରହିଛନ୍ତି। ପ୍ରତିଦିନ ମହାପ୍ରଭୁଙ୍କୁ ବିଭିନ୍ନ ଧୂପ ପରେ ବିଡ଼ିଆ ପାନ ମଣୋହି କରାଯାଏ। ରସିକ ଠାକୁର ଜଗନ୍ନାଥ ମହାପ୍ରଭୁଙ୍କ ନିମିତ୍ତ ଏହି ବିଡ଼ିଆ ପାନ ବିଡ଼ିଆ ଯୋଗାଣିଆ ସେବକ ପ୍ରସ୍ତୁତ କରିଥାନ୍ତି। ଆଜିର କ୍ଷେତ୍ର ମହିମା କାର୍ଯ୍ୟକ୍ରମରେ ଆମ ସହିତ ଅଛନ୍ତି ମହାପ୍ରଭୁଙ୍କର ବିଡ଼ିଆ ଯୋଗାଣିଆ ସେବକ ସୋମନାଥ ପଣ୍ଡା। ତେବେ ଆସନ୍ତୁ ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର, ଆପଣଙ୍କୁ ଆଜିର କ୍ଷେତ୍ର ମହିମା କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରୁଛୁ।
1: ଜୟ ଜଗନ୍ନାଥ। ସୋମନାଥ ପଣ୍ଡା, ଦୋଳମ ରୋଷେଇ ଘର ଆମର, ବୟସ 62 ଖଣ୍ଡେ ବୟସ ହେଇଗଲାଣି। ଠାକୁରଙ୍କର ସେବା ମୁଁ ଆଜିକି 30-40 ବର୍ଷ ହେଲା ସେବା କରିଆସୁଛି।
0: କଣ ସେବା ରହିଛି ଆପଣଙ୍କର?
1: ଆମର ହେଲା, ପ୍ରଥମ ହେଲା ବିଡ଼ିଆ ଯୋଗାଣିଆ ସେବା। ମହାପ୍ରଭୁଙ୍କ ପାଖରେ 110 ଖଣ୍ଡ ପାନ ଯୋଗେଇବୁ।
0: ଆଉ କଣ ସେବା ରହିଛି?
1: ତାପରେ ଅଛି ହଡ଼ପ ସେବା। ପାନ ଭାଙ୍ଗିକିରି ଆମେ ନେଇକିରି ନିଜେ ନେଇକିରି ହଡ଼ପ ନାହକ ହିସାବରେ ନେଇକିରି ଯିବୁ ସିଂହାସନ ପାଖରେ, ପୁଞ୍ଜାପଣ୍ଡାଙ୍କ ହାତକୁ ଦେବୁ ରୂପା ଥାଳିରେ, ସେଟାକୁ ମର୍ଣ୍ଣିଂ କରିବେ, ତାପରେ ଆମକୁ ଦେବେ।
0: ଆଚ୍ଛା, 60 ବର୍ଷର ଉର୍ଦ୍ଧ୍ୱ ଆପଣଙ୍କ ହେଲାଣି, କେତେ ବର୍ଷ ବୟସରୁ ମହାପ୍ରଭୁଙ୍କ ସେବାରେ ଆପଣ ନିୟୋଜିତ ଅଛନ୍ତି?
1: 20 ଭିତରେ ବୟସ ହେଇଥିବ।
0: କିଛି ଯୋଉ ପରମ୍ପରା ଥିଲା କେମିତି ମହାପ୍ରଭୁଙ୍କ ସେବାକୁ ଅଙ୍ଗୀକାର କରିବେ?
1: ପୂର୍ବପୁରୁଷ ତ ରଖିଛନ୍ତି ମହାପ୍ରଭୁ, ଏଇ ପ୍ରକାର ସେବା କରିକି ବର୍ତ୍ତମାନ
0: ଆପଣଙ୍କର ବିଭିନ୍ନ ସେବା ରହିଛି। ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସେ ଭୋଗପ୍ରିୟ, ସେ ବେଶପ୍ରିୟ। ତେବେ ମହାପ୍ରଭୁଙ୍କର ଦୈନନ୍ଦିନ ଅନେକ ଭୋଗ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାଏ, ବିଶେଷ ଅବସରରେ ମଧ୍ୟ ବିଭିନ୍ନ ଭୋଗ ହୋଇଥାଏ, କିନ୍ତୁ ମହାପ୍ରଭୁ ମଧ୍ୟ ତାମ୍ବୁଳ ସେବନ କରିଥାନ୍ତି। ଏଇ ଯେଉଁ ପାନ, ମହାପ୍ରଭୁଙ୍କ ପାନ ଆପଣ କେମିତି ପ୍ରସ୍ତୁତ କରିଥାନ୍ତି ଟିକେ ବିଶଦ ଭାବରେ ବର୍ଣ୍ଣନା କରି କୁହନ୍ତୁ।
1: ବଜାରରୁ ପାନ, ଗୁଆ, ଅଳିଚ, ଲବଙ୍ଗ, ଜାଇଫଳ, କର୍ପୂର, କଦଳୀ ପତ୍ର, ପଟ, ଏଗୁଡ଼ାକ ସବୁ ଧରିକି ଆମେ ଯିବୁ। ଆମକୁ ସ୍ୱତନ୍ତ୍ର ମନ୍ଦିର ପ୍ରଶାସକ ଖଣ୍ଡେ ଜାଗା ଦେଇଛନ୍ତି ମୁକ୍ତିମଣ୍ଡପ ପଛପଟେ, ସେଇ ବିଡ଼ିଆ ଘର ବୋଲି ସେଇଟା, ସେ ବିଡ଼ିଆ ଘର ଭିତରେ ଗୋଟେ ଆଲମିରା ଅଛି, ସେ ଆଲମିରା ଭିତରେ ଆମେ ସବୁ ଭଙ୍ଗାଭଙ୍ଗି କରିକି ମହାପ୍ରଭୁଙ୍କର ପାନ ବିମଳାଙ୍କ କୁହଁରୁ ପାଣି ଆଣିମୁ। ପାଣି ଆଣିକି ତା ଦେହରେ ପାନ ତାକୁ ଧୁଆଧୁଇ କରିବୁ, ଡେଲି 110 ଖଣ୍ଡ ପାନ କଟାକଟି କରିଦେବୁ, କରିକି ଥୁଆଥୁଇ କରିଦେବୁ। ତା ଦେହରେ ଅଳିଚ ପଡ଼ିବ, ଗୁଆ ପଡ଼ିବ, ଜାଇଫଳ, କର୍ପୂର, ଏଇଟା ଚୁରାଇକି ମହାପ୍ରଭୁଙ୍କ ସେଇଟା ପଡ଼ିବ। ଆଗକାଳରେ ସେ ରଜା ଦେଉଥିଲେ, କସ୍ତୁରୀ ଫସ୍ତୁରୀ ଆସୁଥିଲେ, ଆଉ ଏବେ ତ ସେଠି ନାହିଁ, ତେଣୁ ଏହି ପ୍ରକାର ମହାପ୍ରଭୁଙ୍କ ଯୋଗାଯୋଗ ସେବା କରି ଆସୁଛୁ।
0: ଏଇ ଯେଉଁ ପାନ କ'ଣ ବର୍ଷ ସାରା ପ୍ରତିଦିନ ହୁଏ?
1: 365 ଦିନ।
0: ଓହୋ, ମହାପ୍ରଭୁ ତାହେଲେ ପ୍ରତିଦିନ ପାନ
1: ଖାଆନ୍ତି? ଭୋଗ ବିଳାସୀ ଠାକୁର ଆଜ୍ଞା,
0: ଯାହା ହଉ ତାଙ୍କର। ବାସ୍ତବରେ ବହୁତ ଖୁସି ଲାଗୁଛି ଯେ ମହାପ୍ରଭୁଙ୍କର ଗୋଟିଏ ଏତେ ସୁନ୍ଦର ସେବାରେ ଆପଣ ନିୟୋଜିତ ଅଛନ୍ତି। ତେବେ ପାନ ହଉଛି ବିଡ଼ିଆ ପାନ,
1: ବିଡ଼ିଆ ପାନ,
0: ସେଥିରେ ଚୂନର ପ୍ରୟୋଗ ହୁଏ ନାହିଁ। ତେବେ ଯାହା ହଉ, ମହାପ୍ରଭୁଙ୍କର

0: ପାନ ଆପଣ ତ ପ୍ରତିଦିନ ଭାଙ୍ଗିଥାନ୍ତି, ମଣୁ ହିଁ କରାଯାଇଥାଏ ମହାପ୍ରଭୁଙ୍କୁ। ତେବେ ତିନି ବାଡ଼ ରହିଛି, ତିନି ବାଡ଼ରେ ପ୍ରତିଦିନ କିଭଳି ଭାବରେ କେତେ ଖଣ୍ଡ ପାନ ଗୋଟିଏ ଗୋଟିଏ ବାଡ଼ ପାଇଁ, ଜଗନ୍ନାଥ ମହାପ୍ରଭୁଙ୍କର କେତେ, ବଳଭଦ୍ର ମହାପ୍ରଭୁଙ୍କର କେତେ ଏବଂ ମା ସୁଭଦ୍ରାଙ୍କର କେତେ ଖଣ୍ଡ ପାନ ସେ ଲାଗି ହୋଇଥାଏ, କୋଉ ସମୟରେ ଲାଗି ହୋଇଥାଏ ଟିକେ କୁହନ୍ତୁ।
1: ସେଇଟା ହେଲା ଧୂପ ଟାଇମ, ଧୂପ ଟାଇମରେ ଦୁଇ ଖଣ୍ଡ ରହିବେ ବଡ଼ ଆଡ଼, ତାପରେ ରହିଲା ଜଗନ୍ନାଥଙ୍କ ଆଡ଼େ, ତାପରେ ରହିଲା ମଝି ଆଡ଼େ ମା ସୁଭଦ୍ରା। ଏତକ ସରିଲା ପରେ ଖଣ୍ଡେ ରହିଥିବ ସେଇଟା ଦିଆହେବ ସୁଦର୍ଶନକୁ। ଏତକ ସରିଲା ପରେ ସବା ଲାଷ୍ଟକୁ ଚନ୍ଦକୀ ଟାଇମ୍ରେ ମହାପ୍ରଭୁଙ୍କ ପାଖରେ ଶ୍ରୀଦେବୀ ଭୂଦେବୀ ଥାଆନ୍ତି, ଯେଉଁ ସରସ୍ୱତୀ ଲକ୍ଷ୍ମୀ, ତାକୁ ବିଡ଼ିଆମଣି କରାଯାଏ।
0: ଆଚ୍ଛା, ଆପଣ ଶହେ କେତେ ଖଣ୍ଡ ପାନ ପ୍ରତିଦିନ କରୁଛନ୍ତି, ଶହେ କେତେ ଖଣ୍ଡ ପାନ କେମିତି ଦିନ ଭିତରେ?
1: ଗୋଟେ ଧୂପରେ ଗଲା, ଗୋଟେ ଧୂପରେ ଗଲା ସାତ ଖଣ୍ଡ, ଆଉ ଗୋଟେ ଧୂପରେ ଗଲା ସାତ ଖଣ୍ଡ, ଆଉ ଗୋଟେ ଧୂପରେ ଗଲା ସାତ ଖଣ୍ଡ, ଏତକ ପଡ଼ିଲା। ତାପରେ ଲକ୍ଷ୍ମୀ ବିମଳା ସରସ୍ୱତୀ ପାଞ୍ଚ ମହାଦେବେ ସମସ୍ତଙ୍କର ଦୁଇ ଖଣ୍ଡ କଟି ଖଣ୍ଡ ତାଙ୍କା ସବୁ ଅଛି। ଜଗନ୍ନାଥଙ୍କର ଯଦି ଷାଠିଏ ସତୁରୀ ଖଣ୍ଡ ତାଙ୍କର, ଆଉ ଯାହା ଷାଠିଏ ସତୁରୀ ଖଣ୍ଡ ରହିଲା ସେ ସବୁ ଦେବାଦେବୀଙ୍କୁ ରହିଲା।
0: ଆଚ୍ଛା, ଆପଣ କହିଲେ ବିଭିନ୍ନ ଦେବଦେବୀଙ୍କୁ ବିଭିନ୍ନ ସମୟରେ ଯେଉଁ ପାନ ଦିଆଯାଇଥାଏ ତାକୁ ଟିକେ ବିଶଦ ଭାବରେ କହିଲେ।
1: ଦିଆହୁଏ ଆମର ବିମଳାଙ୍କୁ ଖଣ୍ଡେ ଦୁଇ ଖଣ୍ଡ ଦିଅନ୍ତି, ତାପରେ ଲକ୍ଷ୍ମୀ, ତାପରେ ମଙ୍ଗଳା, ଲକ୍ଷ୍ମୀ ନୃସିଂହେ ସକାଳ ଧୂପରେ ଗଲା ସାତ ଖଣ୍ଡ ବିଡ଼ିଆ, ଦୁଇପ ଧୂପ, ସହନ ଧୂପ, ଚନ୍ଦନ ନାଗି ଷୋହଳ ଖଣ୍ଡ, ରାତି ବଡ଼ ସଂଖ୍ୟାରେ ଛଅ ଖଣ୍ଡ ବିଡ଼ିଆ, ଶୈନ ଠାକୁରଙ୍କର ଦୁଇ ଖଣ୍ଡ, ପହୁଡ଼ ସମୟରେ ପଲଙ୍କ ତଳେ ମହାପ୍ରଭୁଙ୍କର ଅଠଚାଳିଶ ଖଣ୍ଡ ଖିଲ ବିଡ଼ିଆ ନାଗେ, ସେଇଟା ପହୁଡ଼ ବିଡ଼ିଆ, ଦକ୍ଷିଣ ଘର ମଦନ ମୋହନ ଦୁଇ ଖଣ୍ଡ ତାଙ୍କର, ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ନୃସିଂହ ମନ୍ଦିର, ସବମଙ୍ଗଳା, ଏତକ ଦିଆଯାଏ। ତାପରେ ବିଡ଼ିଆ ଭାଙ୍ଗିବା ଠୁ ମହାଦେବଙ୍କ ପାଖକୁ ଖଣ୍ଡେ ଖଣ୍ଡେ ଦୁଇ ଖଣ୍ଡ ଦେଇଦିଏ। କ'ଣ ସହ
0: ତାହେଲେ ବିଭିନ୍ନ ଦେବଦେବୀଙ୍କର ପାନ ରହିଛି, ତେଣୁ ପ୍ରତିଦିନ ଶହେ ଦଶ ଖଣ୍ଡ ବିଡ଼ିଆ ପାନ ଆପଣ ପ୍ରସ୍ତୁତ କରିଥାନ୍ତି, ଆଉ ମନ୍ଦିର ପ୍ରଶାସନ ସେଥିପାଇଁ ବ୍ୟବସ୍ଥା କରିଥାନ୍ତି।
1: କପୁର ଯାଇପୁର ଗୁଣ୍ଡକି ପଡ଼ିବ ଗୁହାରେ, ଗୁହାରେ ଅଳିଚରେ ଗୋଳିଆ ହବ।
0: ତେବେ ଆପଣ କହିଲେ ଯେ ମହାପ୍ରଭୁଙ୍କୁ ତିନି ବାଡ଼ରେ ଏବଂ ବିଭିନ୍ନ ଦେବଦେବୀଙ୍କୁ କିଭଳି ଭାବରେ ପ୍ରତ୍ୟେକ ବିଡ଼ିଆ ସମର୍ପଣ ହୋଇଥାଏ, ଏସବୁ ମହାପ୍ରଭୁଙ୍କର ଯେଉଁ ଧୂପ ରହିଛି, ଭୋଗ ରହିଛି, ସେ ଭୋଗ ପରେ ମହାପ୍ରଭୁଙ୍କୁ ଦିଆଯାଇଥାଏ।

0: ଆପଣଙ୍କର ଯେଉଁ ବିଡ଼ିଆ ଯୋଗାଣିଆ ଯେଉଁ ଦାୟିତ୍ୱ ରହିଛି, ଇଏ ଆପଣଙ୍କର କେତେ ପରିବାର ପୁରୀରେ ରହିଛନ୍ତି ଏଭଳି ଆପଣଙ୍କର ଭଳି ସେବାୟତ?
1: ଆମେ ଗୋଟେ ପରିବାର ଅଛୁ, ଦୁଇ ଭାଇ ଆମେ ଅଛୁ, ବାପା କକା ଘର ଆମର ଦୁଇ ତିନି ଘର ଆମେ ଅଛୁ, ଏଇ ସେବାଟା ଦୁଇ ତିନି ଘର ଆମେ କରୁ। ତାପରେ ଅଲଗା ଅଲଗା ଭାଇମାନେ ସବୁ ଅଛନ୍ତି, ଶୁଆର ଭାଇ ଅଛନ୍ତି, ଖୁଣ୍ଟିଆ ଭାଇ ଅଛନ୍ତି, ସବୁ ପ୍ରକାର ବିଭିନ୍ନ ପ୍ରକାର ଅଛନ୍ତି, ହଡ଼ପୁର ଅଛନ୍ତି, ଗରବୁଡ଼ି ଅଛନ୍ତି, ବିଭିନ୍ନ ପ୍ରକାର ସେବା ନେଇକି ସବୁ ରହିଛନ୍ତି ଆଉ।
0: ଦୈନନ୍ଦିନ ତ ଆପଣ କହିଲେ ଏ ଯେଉଁ ବିଡ଼ିଆ ଯୋଗାଯାଏ ମହାପ୍ରଭୁଙ୍କୁ, ବର୍ଷ ଭିତରେ ବିଶେଷ ଅବସର ଯେଉଁ ମହାପ୍ରଭୁଙ୍କର ବିଭିନ୍ନ ଯାନିଯାତ୍ରା ରହିଛି, ସେତେବେଳେ କେମିତି ଆପଣ ପାନ କେତେ ଖଣ୍ଡ ଯୋଗେଇଥାନ୍ତି? ଚନ୍ଦନ ଯାତ୍ରା, ବାହାର ଚନ୍ଦନ ରହିଛି, ରଥଯାତ୍ରା ରହିଛି, ଦେବସ୍ନାନ ପୂର୍ଣ୍ଣମୀ ରହିଛି, ଆଉ ଯେଉଁ ସବୁ ଝୁଲଣ ଯାତ୍ରା ରହିଛି, ଏଇ ଅବସରରେ କେମିତି ଆପଣ ପାନ ପ୍ରସ୍ତୁତ କରିଥାନ୍ତି, କେମିତି ଦିଆଯାଇଥାଏ?
1: ଝୁଲଣରେ ସାତ ଖଣ୍ଡ ପାନ ଦିଆଯାଏ, ମୁକ୍ତିମଣ୍ଡପ ପାଖରେ ଝୁଲଣ ମହାପୁର ଝୁଲୁଥିବେ ସେଇ ଟାଇମ୍ରେ ସାତ ଖଣ୍ଡ ପାନ ଆମେ ଦେଇଦେଉ। ତାପରେ ବିମଳାଙ୍କର ଷୋଳ ପୂଜା ପାନ ଦିଆଯାଏ, ଷୋଳ ଖଣ୍ଡ ନେଖା ଡେଲି। ତାପରେ ଯାନିଯାତ୍ରାରେ ସବୁ ଅଛି, ଚନ୍ଦନ ଯାତ୍ରା, ଭିତର ଚନ୍ଦନ ଯାତ୍ରା, ବାହାର ଚନ୍ଦନ ଯାତ୍ରା।
0: ଚନ୍ଦନ ଯାତ୍ରାରେ କେତେ ଖଣ୍ଡ ପାନ ଦିଆଯାଏ?
1: ଚନ୍ଦନ ଯାତ୍ରାରେ ଅଶୀ ଖଣ୍ଡ ପ୍ରଶାସକ ଯୋଗେ, ଆମ ନିଜକୁ ଦିଏ ପଚାଶ, ଶହେ ତିରିଶ, ବ୍ୟକ୍ତିଗତ ଲୋକ ତାଙ୍କର ଦଶ କୋଡ଼ିଏ ପଚାଶ ଖଣ୍ଡ ଏମିତି ଭାଙ୍ଗିଦେ, ଏମିତି ହେଇକି ଦୁଇଶହ ଅଢ଼େଇଶହ ପାନ ଡେଲି ଭଙ୍ଗା ହୁଏ ଏକୋଇଶ ଦିନିଆକ।
0: ଆଚ୍ଛା, ଏସବୁ କ'ଣ ମହାପ୍ରଭୁଙ୍କୁ ଲାଗି ହୋଇଥାଏ?
1: ଚାପ ଚୁଲୁ ବୁଲୁଥିବ, ହଡ଼ପନାକ ପାନ ମଣି କରି ଚଲଉଥିବ।
0: ଆଚ୍ଛା, ତାହେଲେ ମହାପ୍ରଭୁ ହେଉଛନ୍ତି ପାନ ପ୍ରିୟ,
1: ବଡ଼ ଠାକୁର ସିଏ ସବୁ ତାଙ୍କର।
0: ତାପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, ଘୋଷଯାତ୍ରା ଅବସରରେ ରଥ ଉପରେ ମହାପ୍ରଭୁଙ୍କୁ କିଛି ପାନ ଲାଗି ହୁଏ କି? କେତେ ଖଣ୍ଡ ପାନ ଦିଆଯାଇଥାଏ ତିନି ବାଡ଼ରେ?
1: ତିନି ବାଡ଼ରେ ସେମିତିକା ତିନି ତିନି ଖଣ୍ଡ ନେଖା ଦିଆ ହୁଏ, ଏପଟେ ଜଗନ୍ନାଥଙ୍କ ତିନି ଖଣ୍ଡ, ତାପରେ ସୁଭଦ୍ରାଙ୍କର ତିନି ଖଣ୍ଡ, ତାପରେ ବଳଭଦ୍ରଙ୍କ ତିନି ଖଣ୍ଡ, ଏତକ ନଅ ଖଣ୍ଡ ଦଶ ଖଣ୍ଡ ରଥ ଉପରେ ଦିଆହୁଏ
0: ଗୋଟେ ଗୋଟେ ଧୂପରେ। ଇଏ କ'ଣ

0: ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଇଏ ରଥ ଉପରେ ଯେଉଁ ଯେଉଁ ଦିନ ଗୁଡ଼ାକର ଦାଣ୍ଡରେ ଥାନ୍ତି ସେତେବେଳେ ଦିଆଯାଏ, ଆଉ ଗୁଣ୍ଡିଚା ଘରେ
1: ଗୁଣ୍ଡିଚା ସେଠି ଯେମିତି, ସେଠି ସେମିତି ଘର ଅଛି, ଚନ ଘର ଅଛି, ସେଠି ଗୋଟେ ଆଲମିଆ ଦେଇଛନ୍ତି, ସେଠି ପାନ ତମେ ଭାଙ୍ଗିକିରି ଠାକୁରଙ୍କୁ ଯୋଗେଇବ, ଆମେ ଯୋଗେଇ ଦେବୁ। ବେଢ଼ା ଅନୁସାରେ ଯାହାର ପାଳି ପୋଇଲା ହଡ଼ପ ନାକ ସେ ତାକୁ ନେଇକିରି ଯିବ।
0: ଆଚ୍ଛା, ବର୍ଷ ସାରା ମହାପ୍ରଭୁଙ୍କର ଯେମିତି ଭୋଗ ହୋଇଥାଏ, ବର୍ଷ ସାରା ମଧ୍ୟ ମହାପ୍ରଭୁ ପାନ ଖାଇଥାନ୍ତି।
1: ପାନ ପିଏ ଠାକୁର, ସିଏ ତାମ୍ବୁଳ ପ୍ରଭୁଙ୍କର।
0: ଯାହା ହଉ, ବହୁତ ସୁନ୍ଦର ଗୋଟିଏ ବ୍ୟବସ୍ଥା ରହିଛି। ତା ସହିତ ଆପଣଙ୍କର ଆଉ ଗୋଟିଏ ସେବା ରହିଛି ଯେ ଆପଣ ହଡ଼ପ ନାୟକ ଯେଉଁ ଦାୟିତ୍ୱ ରହିଛି ସେ ଦାୟିତ୍ୱ ମଧ୍ୟ ନିର୍ବାହ କରିଥାନ୍ତି। ଯେତେବେଳେ ଆପଣ ପାନ ପ୍ରସ୍ତୁତ କରିସାରିକିରି ସେ ପାନକୁ କେମିତି ନେଇକିରି କାହାକୁ ଦେଇଥାନ୍ତି?
1: ପାନ ଆମେ ଭିତରକୁ ନେଇକି ଯିବୁ ନିଜେ, ସେ ଚନ୍ଦନ ଲାଗି ଟାଇମ୍ରେ ନିଜେ ଆମେ ଭିତରେ ଲାଇଟ୍ ଲିଭିବ, ଦୀପ ଜଳିବ।
0: ଆପଣ କହିଲେ ଚନ୍ଦନ ଲାଗି, ଇଏ ହେଉଛି ଶେଷ ରାତ୍ରି।
1: ହଁ, ଏଇ ଟାଇମ୍ରେ ମହାପ୍ରଭୁଙ୍କୁ ଆମେ ନିଜେ ହଡ଼ପ ନାୟକ ପାନଟାକୁ ମର୍ଣ୍ଣିଂ କରିବ।
0: ଏଇ ଯେଉଁ ବଡ଼ ସିଂହାର ବେଶ ପୂର୍ବରୁ ଚନ୍ଦନ ଲାଗି ହୁଏ ନା ପରେ ହୁଏ?
1: ନା ନା, ଆଗ ଚନ୍ଦନ ଲାଗି, ତାପରେ ବଡ଼ ସିଂହାର ବେଶ।
0: ଆଚ୍ଛା, ଚନ୍ଦନ ଲାଗି ସମୟରେ ପ୍ରତିଦିନ ରାତ୍ରିରେ ଆପଣ ଦେଇଥାନ୍ତି
1: ପାନ?
0: ପାନ
1: ଷୋଳ ଖଣ୍ଡ ପାନ ମହାପ୍ରଭୁଙ୍କର ତିନି ବାଡ଼ରେ ନାଗେ
0: ପ୍ରତିଦିନ।
1: ପୂଜା ପଣ୍ଡା,
0: ପୂଜା ପଣ୍ଡା ଲାଗି କରାନ୍ତି। ପୂଜା ପଣ୍ଡା ଲାଗି କରିବା ପରେ ଆପଣ ଚାଲି ଆସନ୍ତି
1: ଚନ୍ଦନାଗି ଟାଇମ୍ଟାରେ। ସେ ବିଡ଼ିଆ ଗୁଡ଼ାକ ଆମେ ନିଜେ ମର୍ଣ୍ଣିଂ କରିବୁ। ସିଂହାସନ ତଳେ ରହିକି ଗୋଟେ ରୂପାର ଧରିଥିବୁ, ତା ଦେହରେ ବିଡ଼ିଆ ରଖିଥିବୁ, ଏଠି ଆଣିକି ତା ଦେହରେ ବିଡ଼ିଆ କରୁଥିବୁ। ବଡ଼ ଆଡ଼ ଜଗନ୍ନାଥ ଆଡ଼େ ମଧ୍ୟଆଡ଼େ ଭୂଦେବୀ ଶ୍ରୀଦେବୀ ସୁଦର୍ଶନ ମାଧବ, ଏଇତକ ମହାପ୍ରଭୁଙ୍କର ହେଲା ପରେ ଆସିବେ ସିଂହା, ତାଙ୍କ ସେ ଉପରେ ଇଏ କରୁଥିବେ, ଚନ୍ଦନାଗି କରୁଥିବେ।
0: ଆଚ୍ଛା,
1: ଆମେ ହଡ଼ପନାକ ତଳେ ରହିକି ବିଡ଼ିଆ ମର୍ଣ୍ଣିଂ କରୁଥିବୁ।
0: ଯେତେବେଳେ ବିଡ଼ିଆ ମଣ ହିଁ କରନ୍ତି ଆପଣ ମହାପ୍ରଭୁଙ୍କୁ, ସେତେବେଳେ କ'ଣ ଆପଣଙ୍କୁ ଅନୁଭବ ହୁଏ?
1: ଅନୁଭବ ବହୁତ, କ'ଣ କହିବି, ମହାପ୍ରଭୁ ଦୁଃଖ ଭାରି ହେଇଥାଏ। ହା ମହାପ୍ରଭୁ, କି ପ୍ରକାର ସେବା ତମେ ଦେଇଛ ପ୍ରଭୁ, ପାନ ଦିଖଣ୍ଡ ପିଙ୍ଗ ପ୍ରଭୁ ହନିକି ରହିଛ ପ୍ରଭୁ, ତାର ସେବା ଆସିବ କେମିତି, ମୋତେ ପାନ ଦିଖଣ୍ଡ ଦେବ, ମୁଁ ଖାଇକି ବସିବି। ଏଇ ମହାପ୍ରଭୁଙ୍କୁ ତ ଏତେ ଭୋଜପ୍ରିୟ ଠାକୁର, ଇଏ
0: ନିଜେ ଭାବ ବିହଳିତ ହେଇଯାଏ,
1: ବହୁତ ବହୁତ
0: ଦେହରେ ରୋମାଞ୍ଚ ସୃଷ୍ଟି ହୁଏ।
1: ହଁ, ବହୁତ ବହୁତ ମହାପ୍ରଭୁଙ୍କ ସେବା ସିଏ କିଏ କରୁଛି, ମହାପ୍ରଭୁ ସେ ଡାକୁଛି, ଆହା ବହୁ କି ସେବା ଦେଇଛ ପୂର୍ବପୁରୁଷରୁ।
0: ସାରା ବିଶ୍ୱରୁ କୋଟି କୋଟି ଲୋକ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି, ଆଉ ଆପଣ କିନ୍ତୁ ମହାପ୍ରଭୁଙ୍କର ଅତି ନିଜ ଲୋକ ଭଳି ପ୍ରତିଦିନ ପାନ ଭାଙ୍ଗି ମହାପ୍ରଭୁଙ୍କୁ ଦେଉଛନ୍ତି। ଇଏ ଗୋଟେ ଅନନ୍ୟ ସେବା ବାସ୍ତବରେ। ନିଶ୍ଚିତ ଭାବରେ ବର୍ଷର ବିଭିନ୍ନ ସମୟରେ ଯାନିଯାତ୍ରା ପର୍ବପର୍ବାଣି ଏ ଅବସରରେ ମହାପ୍ରଭୁଙ୍କୁ ପାନ ଆପଣ ସେବନ କରିଥାନ୍ତି, ଆଉ ତାମ୍ବୁଳ ମହାପ୍ରଭୁ ସେବନ କରିବା ପରେ ସିଏ ଗୋଟେ ନିଶ୍ଚିତ ଭାବରେ ଆପଣଙ୍କ ହୃଦୟ ଭିତରେ ଗୋଟେ ସନ୍ତୋଷ ଭାବ ସୃଷ୍ଟି ହେଉଥିବ। ଯେଉଁ ସେବାୟତମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କିଛି ଖେଇ, ପାରିଶ୍ରମିକ, ବସ୍ତ୍ର ଇତ୍ୟାଦି ବ୍ୟବସ୍ଥା କରାଯାଇଥାଏ, ପ୍ରସାଦ, ଆପଣ ସେଥିପାଇଁ ଆପଣଙ୍କର ଯେଉଁ ସେବା ପାଇଁ କିଛି ପ୍ରାପ୍ୟ ପାଇଥାନ୍ତି?
1: ମନ୍ଦିର ପ୍ରଶାସକ ଦିଏ, ତାପରେ ଆମକୁ ଖେଇ ଦିଏ, ଗୋଟେ କାକେରା, ଗୋଟେ ଦହି ପଖାଳ, ଏଗୁଡ଼ା ମହାପ୍ରଭୁଙ୍କର ସବୁ ନାଗେ ସହଧୂପ ଟାଇମ୍ରେ, ଏ ବର୍ଷିଙ୍ଗା ଟାଇମ୍ରେ ନାଗେ ଏଗୁଡ଼ାକ, ସେଇଗୁଡ଼ାକ ପ୍ରଶସ୍ତି ଆଣିମୁ।
0: ଆଚ୍ଛା, ଆଉ କ'ଣ ବସ୍ତ୍ର କିଛି ମିଳେ?
1: ହଁ, ସେଇଟାକୁ ସବୁ ମନ୍ଦିର ପ୍ରଶାସକ ଦେଇଦେବ ନିଜକୁ। ଆମର ଆମ ନିଜକରେ 200-300 ଭାଗାରି ଅଛନ୍ତି ହଡ଼ପ ଘର ବୁଡ଼ୁରୁ, ମକୁଟା ଦିଅନ୍ତି ବର୍ଷକୁ ହଳେ ଦୁଇ ଘଣ୍ଟା ମକୁଟା ଆମେ ମିଳେ।
0: ସେ ଯାହା ବି ହଉ, ସେ ପ୍ରାପ୍ୟ ତ ଉପରେ ଆପଣଙ୍କର ତ କେବେ ଆଶା ନଥିବ, ଆପଣ ତ ସମର୍ପଣ ଭାବ ନେଇ ସେବା କରୁଛନ୍ତି। ଯାହା ବି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମିଳେ ଆପଣ ମହାପ୍ରଭୁଙ୍କର ପ୍ରସାଦ ଭାବିକି ତାକୁ ଗ୍ରହଣ କରନ୍ତି। ନିଶ୍ଚିତ ଭାବରେ ଏହି ସମର୍ପଣର ଭାବ ଆପଣଙ୍କ ଭିତରେ ସବୁବେଳେ ରହିଥାଉ। ମହାପ୍ରଭୁଙ୍କର ଏହି ସେବା ପୂଜାରେ ଆପଣ ସବୁବେଳେ ସମର୍ପିତ ହୋଇଥାନ୍ତୁ, ମହାପ୍ରଭୁଙ୍କ କୃପା ପ୍ରାପ୍ତ ହଉ। ଆପଣଙ୍କର ସେବା ବିଷୟରେ, ଯେଉଁ ବିଡ଼ିଆ ଯୋଗାଣିଆ ହଡ଼ପ ନାୟକ ସେବା ବିଷୟରେ ବର୍ଣ୍ଣନା କରିଥିବାରୁ ଆକାଶବାଣୀ ପୁରୀ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ବାସ୍ତବରେ ଶ୍ରୋତାବନ୍ଧୁ, ଅନନ୍ୟ ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁ କଳା ଠାକୁରଙ୍କର ସେବା ପୂଜା ସମ୍ପାଦନ କରି ସେବକମାନେ ଭକ୍ତିଭାବର ଅନନ୍ୟ ନିଦର୍ଶନ ପ୍ରଦର୍ଶନ କରିପାରିଛନ୍ତି। ମହାପ୍ରଭୁ ସମସ୍ତ ସେବକ ସମ୍ପ୍ରଦାୟ ଏବଂ ଭକ୍ତଗଣଙ୍କୁ ସଦାସର୍ବଦା କୃପା କରୁଥାନ୍ତୁ, ଏତିକି କାମନା।

0: ଶୁଣୁଥିଲେ କାର୍ଯ୍ୟକ୍ରମ କ୍ଷେତ୍ର ମହିମା ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ସଜ ଫୁଲ ଶୁଣନ୍ତୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ
1: ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଷ୍ଟିନାଟ ସିମେଣ୍ଟ ଉପରେ।

ଆରମ୍ଭ କରୁଛୁ ସଜଫୁଲ। କଣ୍ଠଦାନ କରିଛନ୍ତି କୁମକୁମ ମିଶ୍ରା ଏବଂ ସୁନୀଲ କୁମାର ମଲ୍ଲିକ। ଗୀତ ରଚନା କରିଛନ୍ତି ରଜନୀକାନ୍ତ ନାୟକ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଦୀପ୍ତ କୁମାର ରାଉତ। ପ୍ରଥମ ଗୀତଟି ଗାଇଛନ୍ତି କୁମକୁମ ମିଶ୍ର, ରଜନୀକାନ୍ତ ନାୟକଙ୍କ ରଚନା। ମୁଁ ଏକା ଥିଲେ ତୁମ ଛବି ଦେଖୁଥାଏ, କେବେ କେବେ ତୁମ ଆଖି ମୋତେ ଦେଖି ହସିଦିଏ।

0: ପରବର୍ତ୍ତୀ ଗୀତ ଗାଇଛନ୍ତି ସୁନୀଲ କୁମାର ମଲ୍ଲିକ, ରଜନୀକାନ୍ତ ନାୟକଙ୍କର ଅନ୍ୟ ଏକ ରଚନା। ଆଜି ବି ଲିଭିନି ତମରି ଓଠର ନାଲି, ଭୁଲିବି ଭାବୁଛି ପାରୁନି ମୁଁ ଭୁଲି।
1: ଆଚ୍ଛା ଦାସ।

0: କାର୍ଯ୍ୟକ୍ରମ ସଜ ଫୁଲ ଆକାଶବାଣୀ କଟକ କେନ୍ଦ୍ରରୁ ସୁପ୍ରଭାତ ପୁରୀ ଦିନର ସ୍ୱତନ୍ତ୍ରତାକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନାର କାର୍ଯ୍ୟକ୍ରମ ସୁପ୍ରଭାତ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଅନେକ ଅନେକ ଶୁଭେଚ୍ଛା ଶ୍ରୀକ୍ଷେତ୍ରର ପବିତ୍ର ପ୍ରଭାତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନଗରୀରେ ଆଜି ପୁଣି ଆରମ୍ଭ ହୋଇଛି ଆଉ ଗୋଟିଏ ନୂଆ ସକାଳ। ଶ୍ରୋତାବନ୍ଧୁ ସ୍ୱାଗତ କରୁଛୁ ଦିନର ସକାଳକୁ ଗୋଟିଏ ସକାରାତ୍ମକ ଚିନ୍ତାଧାରା ସହିତ ଭକ୍ତି ଆଉ ହସରେ। ଆସନ୍ତୁ ଜାଣିବା ଆଜିର ପଞ୍ଜିକାରେ କ'ଣ ରହିଛି। ଆଜି ଗୁରୁବାର ବୈଶାଖ 31 ଦିନ, ବୃଷ 7 ଦିନ, ଇଂରାଜୀ 2026 ମସିହା ମେ ମାସ 21 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ସୂର୍ଯ୍ୟୋଦୟ ହୋଇଥିଲା ସକାଳ 5:12:45 ସମୟରେ, ଆଉ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି ସନ୍ଧ୍ୟା 6:13:27। ଆଜି ଦିନ 8:40 ରହିଛି ଶୁଭଯାତ୍ରା। ତୁଳା ଏବଂ କୁମ୍ଭ ରାଶିର ଆଜି ଘାତବାର। ଆଜି ଷଷ୍ଠୀର ଏକୋଦିଷ୍ଟ ଏବଂ ପାର୍ବଣ ଶ୍ରାଦ୍ଧ। ଶ୍ରୋତାବନ୍ଧୁ, ଆତ୍ମା କାହାକୁ ମାରେ ନାହିଁ ଅଥବା ନିଜେ ମଧ୍ୟ ମରେ ନାହିଁ। ପ୍ରତ୍ୟେକ ଦିନ ନିଜ ଭିତରେ ଲୁଚାଇ ରଖିଥାଏ କିଛି ସ୍ମୃତି, କିଛି ଘଟଣା ଆଉ କିଛି ଇତିହାସ। ଆଜି ମେ ମାସ 21 ତାରିଖ, ଆଜି ଦିନରେ ଘଟିଥିବା କିଛି ମହତ୍ତ୍ୱପୂର୍ଣ୍ଣ ଐତିହାସିକ ଘଟଣା ବିଷୟରେ ଆସନ୍ତୁ ଜାଣିବା। 1991 ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାମିଲନାଡ଼ୁର ଶ୍ରୀ ପେରମୁତୁର ଏକ ଆତ୍ମଘାତୀ ଆକ୍ରମଣରେ ନିହତ ହୋଇଥିଲେ। 1927 ମସିହାରେ ଆମେରିକୀୟ ବିମାନ ଚାଳକ ଚାର୍ଲିସ୍ ପ୍ରଥମ ଥର ପାଇଁ ଏକାକୀ ଭାବରେ ଆଟଲାଣ୍ଟିକ୍ ସାଗର ଅତିକ୍ରମ କରି ବିଶ୍ୱରେ ଏକ ଇତିହାସ ସୃଷ୍ଟି କରିଥିଲେ। ଆଜିର ଦିନକୁ ଜାତିସଂଘ ପକ୍ଷରୁ ବିଶ୍ୱ ସାଂସ୍କୃତିକ ବିବିଧତା ଦିବସ ଭାବରେ ପାଳନ କରାଯାଇଥାଏ। ଭିନ୍ନ ଭିନ୍ନ ସଂସ୍କୃତି, ଭାଷା ଓ ପରମ୍ପରା ମଧ୍ୟରେ ସମ୍ମାନ ଏବଂ ପ୍ରୀତିର ସନ୍ଦେଶ ଏହି ଦିନ ଦେଇଥାଏ। ଶ୍ରୋତାବନ୍ଧୁ, 40 ବର୍ଷ ବୟସରେ ଦେଶର ସବୁଠୁ କମ୍ ବୟସ୍କ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ ରାଜୀବ ଗାନ୍ଧୀ। ଭାରତରେ ଆଧୁନିକ ପ୍ରଯୁକ୍ତି, ଟେଲିକମ୍ ଏବଂ କମ୍ପ୍ୟୁଟର ବିପ୍ଳବର ଆରମ୍ଭ ସେ କରିଥିଲେ। ତାଙ୍କ ଶାସନ କାଳରେ ଭାରତ ଡିଜିଟାଲ ଯୁଗକୁ ପଦାର୍ପଣ କରିଥିଲା। ତାଙ୍କର ମୃତ୍ୟୁ ସମଗ୍ର ଦେଶକୁ ଆଘାତ ଦେଇଥିଲା। ଆଜି ପର୍ଯ୍ୟନ୍ତ ଏହି ଦିନଟି ଭାରତୀୟ ରାଜନୀତିରେ ଏକ ବିଷାଦମୟ ସ୍ମୃତିର ଦିନ ଭାବରେ ରହିଆସିଛି। ଭାଷା, ପରମ୍ପରା, ପୋଷାକ, ଖାଦ୍ୟ, ସଙ୍ଗୀତ ପ୍ରତ୍ୟେକ ସଂସ୍କୃତି ମାନବ ସମାଜକୁ ଏକ ସୁନ୍ଦର କରିଥାଏ। ଓଡ଼ିଶାର ଜଗନ୍ନାଥ ସଂସ୍କୃତି ମଧ୍ୟ ସେହିଭଳି ସାର୍ବଜନୀନର ଏକ ସୁନ୍ଦର ଉଦାହରଣ। ଇତିହାସ କେବଳ ଗତକାଲିର ନୁହେଁ, ଏହା ଆମକୁ ଭୁଲରୁ ଶିଖିବା, ସଫଳତାରୁ ପ୍ରେରଣା ନେବା ଶିଖାଇଥାଏ। ଶ୍ରୋତାବନ୍ଧୁ, ଆଜି ମଧ୍ୟ ପାଳନ କରାଯାଉଛି ଆନ୍ତର୍ଜାତୀୟ ଚା ଦିବସ। ସକାଳର ଆରମ୍ଭରୁ ବନ୍ଧୁମାନଙ୍କ ସହିତ ବସିବା, କ୍ଲାନ୍ତିର ମୁହୂର୍ତ୍ତରେ ଜୀବନଯାପନ କରିବା ଏକ କପି ଚା'ରୁ ଆରମ୍ଭ ହୋଇଥାଏ। ଭାରତ ବିଶ୍ୱରେ ଏକ ପ୍ରମୁଖ ଚା ଉତ୍ପାଦନକାରୀ ଦେଶ। ଚା ଚାଷୀ ଶ୍ରମିକମାନଙ୍କ ଅବଦାନକୁ ସମ୍ମାନ ଦେବା, ଚା ଶିଳ୍ପର ବିକାଶ ଉପରେ ସଚେତନତା ସୃଷ୍ଟି କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ। ବିଭିନ୍ନ ସଂସ୍କୃତିକୁ ସମ୍ମାନ କରିବା, ପରସ୍ପର ସହିତ ଭଲ ପାଇବା, ସମ୍ପ୍ରତିର ସେତୁ ଗଢ଼ିବା ଆଉ ଏକ ସୁନ୍ଦର ଶାନ୍ତିମୟ ବିଶ୍ୱ ଗଠନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ହଁ ଶ୍ରୋତାବନ୍ଧୁ, ଆଜି ହେଉଛି ବିଶ୍ୱ ସାଂସ୍କୃତିକ ବିବିଧତା ଦିବସ। ଏହି ଦିନର ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ସଂସ୍କୃତି, ଭାଷା, ପରମ୍ପରା, ଜୀବନଶୈଳୀ ପ୍ରତି ଆମର ସମ୍ମାନ ପ୍ରଦର୍ଶନ କରିବା। ଭିନ୍ନତା କେବେ ବିଭେଦର କାରଣ ନୁହେଁ, ବରଂ ପରସ୍ପରକୁ ବୁଝିବା ଆଉ ଏକାଠି ବଢ଼ିବାର ଶକ୍ତି। ସଂଳାପ, ସହିଷ୍ଣୁତା, ପରସ୍ପରକୁ ସମ୍ମାନ ଦେବା ମଧ୍ୟରେ ହିଁ ସମାଜରେ ଉନ୍ନତି ହୋଇଥାଏ। ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଏହି ସାର୍ବଜନୀନତାର ଏକ ଜ୍ୱଳନ୍ତ ଉଦାହରଣ। ଶୁଣିଥିଲେ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆଜିର ଉପସ୍ଥାପନାରେ ମୁଁ ଥିଲି ସୁସ୍ମିତା। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ।
1: मैं कल अपने भतीजे के घर होके आया, देख कर हैरान रह गया कि वो लोग दिन भर एसी चलाते हैं, रोज वॉशिंग मशीन चलाते हैं, घर में दो दो फ्रिज हैं, फिर भी उसका बिजली बिल पता है कितना आता है? 0। मैंने पूछा तो भतीजा बोला, चाचा जी सब ऊपर वाले की

0: ଦଶ ଲକ୍ଷ ଲଟେରୀ ମତେ ୱାଓ
1: ନକଲି ଅଫର୍ସ ପ୍ରତି ସାବଧାନ
2: ଆର୍‌ବିଆଇ କହେ
3: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
4: ସାବିତ୍ରୀ ମୁଁ ଅଫିସ ଯାଉଛି
0: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ
4: ବାପରେ ଏତେ ଟଙ୍କା
0: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ
4: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ
0: କାଇଁ ଚିନ୍ତା କରୁଛ ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା
5: ଆଜ୍ଞା ହଁ ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ
6: ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କ୍ରମେ ଆସନ୍ତୁ ଶୁଣିବା କାଣ୍ଟି କଥାଚିତ୍ରର ଗୀତ ଗାଇଛନ୍ତି ସୋନୁ ନିଗମ କଣ୍ଠରେ ତାଙ୍କର ଆନନ୍ଦରାଜ ଆନନ୍ଦଙ୍କର ସଙ୍ଗୀତ ସଂଯୋଜନା

0: પછી શું, હવે તો થાકી ગઈ, બધું હોળાઈ છે ને.
1: ଏ ଗୀତ ସହିତ ଶେଷ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ. ଆଜି ଆପଣମାନେ ଶୁଣିଲେ କାଣ୍ଟେ, ଜୋନନ, ଜୋଲି, ଜୋସ୍, ଜୋରୁକା ଗୋଲାମ କଥାଚିତ୍ରର କେତୋଟି ଗୀତ. ସୋନୁ ନିଗମ, ଅନୁରାଧା ପୌଡ଼ୱାଲ, ଉଦିତ ନାରାୟଣ, ଅଲକା ୟାଗ୍ନିକ କଣ୍ଠରେ. ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ.
2: रोचक कोहली और साथियों ने इस गीत को संगीत से संवारा था. इसी गीत के बाद आइए एक बहुत छोटा सा ब्रेक फिर से लिया जाए और ब्रेक के बाद फिर हाजिर होंगे.

0: ଏତେବେଳେ ପର୍ଯ୍ୟନ୍ତ ଶୁଣିଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ ପୁରୀରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ ସୂଚନା ଆଉ ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ତେବେ କାର୍ଯ୍ୟକ୍ରମ ଆରମ୍ଭରେ ଆମେ ଆପଣଙ୍କୁ କହି ରଖୁଛୁ, ଆପଣଙ୍କ ଅଞ୍ଚଳରେ ହେବାକୁ ଥିବା କୌଣସି ବି ଆନୁଷ୍ଠାନିକ କାର୍ଯ୍ୟକ୍ରମର ସୂଚନା ଯଦି ସାଧାରଣ ଲୋକମାନଙ୍କ ପାଖରେ ଆପଣ ପହଞ୍ଚାଇବାକୁ ଚାହୁଁଥାନ୍ତି ତେବେ ବିନା ଶୁଳ୍କରେ ଯୋଗାଯୋଗ କରିପାରିବେ ଆପଣମାନେ ଆକାଶବାଣୀ ପୁରୀ ସହିତ। ନମ୍ବରଟିକୁ ଲେଖି ରଖନ୍ତୁ 9437037892। ଏଇ ନମ୍ବରରେ ଆପଣ ଯୋଗାଯୋଗ କରିପାରିବେ ଆମ ସହିତ। ତା ସହିତ ଆପଣ ହ୍ୱାଟ୍ସଆପ୍ ମାଧ୍ୟମରେ ଲିଖିତ ଆକାରରେ ମଧ୍ୟ କାର୍ଡ଼ ଆକାରରେ ମଧ୍ୟ ପଠାଇ ପାରିବେ ଆପଣଙ୍କର କେଉଁ ଅଞ୍ଚଳରେ ସବୁ କେଉଁ ଆନୁଷ୍ଠାନିକ କାର୍ଯ୍ୟକ୍ରମ ହେବାକୁ ଯାଉଛି ଆଉ ସେହି କାର୍ଯ୍ୟକ୍ରମରେ ଆପଣ ସାଧାରଣ ଶ୍ରୋତାମାନଙ୍କର ଉପସ୍ଥିତି ଲୋଡ଼ୁଛନ୍ତି। ଶ୍ରୋତାବନ୍ଧୁ ଆପଣ ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR କିମ୍ବା ଅଲ୍ ଇଣ୍ଡିଆ ରେଡ଼ିଓ ଆପ୍ସ ମାଧ୍ୟମରେ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ଶୁଣିପାରୁଛନ୍ତି। ଡେରି ନକରି ଆରମ୍ଭ କରିବା କାର୍ଯ୍ୟକ୍ରମ। ତା ପୂର୍ବରୁ ବିଜ୍ଞାପନ।
1: ନକଲି ଅଫର୍ସ ପ୍ରତି ସାବଧାନ।
2: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ବୈଦିକ ସେବା ପ୍ରାଧିକରଣ ଅଧିନିୟମ 1987 ଧାରା 12 ଅନୁସାରେ ଯୋଗ୍ୟ ନାଗରିକ ନିଃଶୁଳ୍କ ନ୍ୟାୟିକ ସହାୟତା ନ୍ୟାୟବନ୍ଧୁ ମୋବାଇଲ୍ ଆପ୍ ଏବଂ www.probono-doj.in ରୁ ପ୍ରାପ୍ତ କରିପାରିବେ।
0: ପ୍ରଭାତର ଶୀତଳ ପବନ ସହିତ ଯେତେବେଳେ ଶ୍ରୀକ୍ଷେତ୍ରର ଘଣ୍ଟ ଆଉ ଶଙ୍ଖଧ୍ୱନି କାନରେ ପଡ଼େ ସେତେବେଳେ ମନେ ହୁଏ ମହାପ୍ରଭୁ ନିଜେ ଆଜିର ଦିନଟିକୁ ତାଙ୍କର ଆଶୀର୍ବାଦରେ ଭରି ଦେଇଛନ୍ତି। ସୂର୍ଯ୍ୟଙ୍କର ପ୍ରଥମ କିରଣ ଯେପରି ନୀଳଚକ୍ରକୁ ସ୍ପର୍ଶ କରେ ସେହିପରି ମହାପ୍ରଭୁଙ୍କର କୃପା ଭକ୍ତର ହୃଦୟକୁ ଆଲୋକିତ କରିଦେଇଥାଏ। ସେ କେବଳ ଦାରୁବ୍ରହ୍ମ ନୁହନ୍ତି, ସେ ଆଶାର ଆଲୋକ, ଭରସାର ନାମ, ଅସୀମ କରୁଣାର ସାଗର। ଜୀବନର କ୍ଲାନ୍ତ ପଥରେ ଯେତେବେଳେ ମନ ହାର ମାନିବାକୁ ଚାହେଁ ସେତେବେଳେ ଜୟ ଜଗନ୍ନାଥ ଶବ୍ଦଟି ପୁଣି ଆମ ମନକୁ ନୂଆ ସାହସ ଦେଇଥାଏ। କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପ୍ରଥମେ ଓଡ଼ିଆ କଥା ଚିତ୍ର ଗୀତ। ବସୁଧା କଥା ଚିତ୍ର ଗୀତ ଗାଇଛନ୍ତି।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶୁଣୁଛନ୍ତି ଆପଣମାନେ ଆକାଶବାଣୀ ପୁରୀ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତା ବନ୍ଧୁ, ଏବେ ସାରା ଓଡ଼ିଶାରେ ଅନୁଭୂତ ହେଉଛି ତୀବ୍ର ଗ୍ରୀଷ୍ମ ପ୍ରବାହ। ସକାଳୁ ସୂର୍ଯ୍ୟଙ୍କର ତାପ ବଢ଼ିବା ସହିତ ମଧ୍ୟାହ୍ନରେ ଗରମ ପବନ ଲୋକଙ୍କର ଜୀବନକୁ ଅସ୍ତବ୍ୟସ୍ତ କରୁଛି। ଏହି ସମୟରେ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଅତ୍ୟନ୍ତ ଜରୁରୀ। ଘରୁ ବାହାରୁଥିଲେ ଛତା, ଗାମୁଛା କିମ୍ବା ଟୋପି ବ୍ୟବହାର କରିବା, ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା, ORS ଭଳି ପାନୀୟକୁ ଗ୍ରହଣ କରିବା, ଦ୍ୱିପ୍ରହର 12-3 ମଧ୍ୟରେ ଅତି ଆବଶ୍ୟକ ନହେଲେ ବାହାରକୁ ଯିବାକୁ ନାହିଁ। ବିଶେଷ କରି ଶିଶୁ, ବୃଦ୍ଧ ଏବଂ ଶ୍ରମଜୀବୀ ଭାଇ ଭଉଣୀମାନେ ଗ୍ରୀଷ୍ମ ପ୍ରବାହ ସମୟରେ ଅଧିକ ପ୍ରଭାବିତ ହୋଇଥାନ୍ତି। ତେଣୁ ଆମେ ସମସ୍ତେ ସଚେତନ ରହିବା, ସୁସ୍ଥ ରହିବା। ଏହି ଖରାଦିନେ ଆସନ୍ତୁ ଆମେ ଗୋଟିଏ ଗଛକୁ ପାଣି ଦେବା ସହ ଗୋଟିଏ ତୃଷାତ୍ର ମଣିଷ କିମ୍ବା ପଶୁ ପାଇଁ ଏକ ଜଳର ବ୍ୟବସ୍ଥା ମଧ୍ୟ କରିବା, କାରଣ ସଚେତନତା ହିଁ ସୁରକ୍ଷା। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଶୁଣିବା ଆସନ୍ତୁ। ଏ ଯୁଗର କୃଷ୍ଣ ସୁଦାମା କଥାଚିତ୍ର ଗୀତଟିକୁ ଗାଇଛନ୍ତି ଦ୍ୱତକଣ୍ଠରେ କୁମାର ବାପି ଏବଂ ତପୁ ମିଶ୍ର।

ଶୁଣୁଛନ୍ତି ଆପଣମାନେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ, ଆଜି ହେଉଛି ବିଶ୍ୱ ସାଂସ୍କୃତିକ ବିବିଧତା ସଂଳାପ ଓ ଉନ୍ନୟନ ଦିବସ, ୱାର୍ଲଡ ଡେ ଫର୍ କଲଚରାଲ ଡାଇଭରସିଟି ଫର୍ ଡାଇଲଗ୍ ଆଣ୍ଡ ଡେଭଲପମେଣ୍ଟ। ଆମ ପୃଥିବୀ ବିଭିନ୍ନ ସଂସ୍କୃତି, ଭାଷା, ରୀତିନୀତି ଏବଂ ପରମ୍ପରାର ଗୋଟିଏ ସୁନ୍ଦର ସମାହାର, ଆଉ ଏହି ବିବିଧତା ହିଁ ଆମ ସମାଜକୁ ଅଧିକ ସମୃଦ୍ଧ କରିଥାଏ, ସୁନ୍ଦର କରିଥାଏ। ସଂଳାପ ମାଧ୍ୟମରେ ମନ ଆଉ ମନର ଦୂରତା କମେ, ପରସ୍ପର ପ୍ରତି ସମ୍ମାନ ଭଲ ପାଇବା ବଢ଼େ। ତ ଏହି ଦିନଟିର ସନ୍ଦେଶ ହେଉଛି, ଭିନ୍ନତା ନୁହେଁ, ଏକତା ହିଁ ସମସ୍ତଙ୍କର ଶକ୍ତି। ଆମେ ବଞ୍ଚିବା, ଆମ ସଂସ୍କୃତିକୁ ବଞ୍ଚାଇବା, ସମ୍ମାନ ଦେବା, ଭାଇଚାରା ଓ ସଂସ୍କୃତିର ପ୍ରସାର କରିବା ଆଜି ଦିନର ବାର୍ତ୍ତା। ଶୁଣିବା ଆସନ୍ତୁ ପରବର୍ତ୍ତୀ ଗୀତଟି, ତୃପ୍ତି ଦାସଙ୍କ କଣ୍ଠରେ ଆକାଶଦୀପ କଥାଚିତ୍ର।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।

ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। pmsurjaghara.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଶ୍ରୋତା ବନ୍ଧୁ, ଆଜି ହେଉଛି ଇଣ୍ଟରନ୍ୟାସନାଲ୍ ଟି ଡେ, ଆନ୍ତର୍ଜାତୀୟ ଚାହା ଦିବସ। ପ୍ରତିବର୍ଷ ମେ ମାସ 21 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଆପଣମାନେ ତ ଜାଣନ୍ତି, ଚା କେବଳ ଗୋଟେ ପାନୀୟ ନୁହେଁ, ଏହା ଆମର ସକାଳର ସତେଜତା, କଥାବାର୍ତ୍ତାର ସାଥୀ, ସମ୍ପର୍କର ମାଧ୍ୟମ। ଗାଁ ଦୋକାନରେ ଚା ଦୋକାନରୁ ଆରମ୍ଭ କରି ସହରର ବ୍ୟସ୍ତ ଜୀବନ ପର୍ଯ୍ୟନ୍ତ ଗୋଟିଏ କପ୍ ଚା ମଣିଷକୁ ମଣିଷ ସହିତ ଯୋଡ଼ି ରଖେ। ଚା ଚାଷ ସହିତ ଜଡ଼ିତ ଲକ୍ଷ ଲକ୍ଷ ଶ୍ରମିକ ଆଉ କୃଷକଙ୍କ ପରିଶ୍ରମକୁ ସମ୍ମାନ ଜଣାଇଥାଏ। ଆଜି ହେଉଛି ସେହି ଦିନ, ବର୍ଷା ଭିଜା ସକାଳ ହେଉ କିମ୍ବା ଖରାଦିନର କ୍ଳାନ୍ତ ବେଳା, ଚା'ର ସୁଗନ୍ଧ ମନକୁ ଦେଇଥାଏ ଗୋଟେ ଅଲଗା ଆନନ୍ଦ, ନୁହେଁ? ତେବେ ଏହି ଅବସରରେ ଚାଷୀମାନଙ୍କର ଏବଂ ଶ୍ରମିକମାନଙ୍କର ଆମେ ଉନ୍ନତି କାମନା କରିବା, ତାଙ୍କୁ କୃତଜ୍ଞତା ଜଣାଇବା ସହିତ ଗୋଟି କପ୍ ଚା ସହିତ ସମ୍ପର୍କର ଉଷ୍ମତାକୁ ଆହୁରି ଗଭୀରତା କରିବା। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ। କାହାଣୀ କଥାଚିତ୍ରର ଗୀତ ଗାଇଛନ୍ତି ସୁଖବିନ୍ଦର ସିଂ।

ତିଥି 1991 ମସିହା ମେ ମାସ 21 ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ। ଦେଶର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ଭାବରେ ସେ ଭାରତକୁ ଆଧୁନିକତା ପ୍ରଯୁକ୍ତିର ନୂଆ ପଥରେ ଆଗେଇ ନେବାକୁ ପ୍ରୟାସ କରିଥିଲେ। ସୂଚନା ପ୍ରଯୁକ୍ତିବିଦ୍ୟା ଟେଲିକମ୍ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଆଜି ମଧ୍ୟ ଅବିସ୍ମରଣୀୟ। ତାଙ୍କର ଏହି ପୁଣ୍ୟତିଥିରେ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇ ସମ୍ମାନର ସହିତ ସ୍ମରଣ କରୁଛନ୍ତି। ଏହି ଦିନ ଆମକୁ ଶାନ୍ତି ଏକତା ଆତଙ୍କବାଦ ବିରୁଦ୍ଧରେ ସଚେତନତାର ସନ୍ଦେଶ ମଧ୍ୟ ଦେଇଥାଏ। ଆସନ୍ତୁ ଆମେ ସମସ୍ତେ ଗୋଟିଏ ଶାନ୍ତିପୂର୍ଣ୍ଣ ଭାରତ ଗଠନ ପାଇଁ ସଂକଳ୍ପ ନେବା। ଶୁଣିବା ଆସନ୍ତୁ ଗୀତରେ ଗାଇଛନ୍ତି କାଣ୍ଟି କଥାଚିତ୍ରର ରିଚା ଶର୍ମା ଏବଂ ସୁଖବିନ୍ଦର ସିଂ।

କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କହ ନା ପ୍ୟାର ହେ କଦାଚିତ୍ର ଗୀତ, ରାଜେଶ ରୋଜନଙ୍କର ରାଜେଶ ରୋଶନଙ୍କର ସଙ୍ଗୀତ ସଂଯୋଜନା, ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ।

0: ଏହି ଗୀତ ସହିତ ଶେଷ କରିବାକୁ ଯାଉଛୁ ଆଜିର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆପଣଙ୍କୁ କହି ରଖୁଛୁ, ଆପଣଙ୍କ ଅଞ୍ଚଳରେ ହେବାକୁ ଥିବା କୌଣସି ବି ଆନୁଷ୍ଠାନିକ କାର୍ଯ୍ୟକ୍ରମର ସୂଚନା ଯଦି ସାଧାରଣ ଲୋକମାନଙ୍କ ପାଖରେ ଆପଣ ପହଞ୍ଚାଇବାକୁ ଚାହୁଁଥାନ୍ତି, ବିନା ଶୁଳ୍କରେ ଯୋଗାଯୋଗ କରିପାରିବେ ଆକାଶବାଣୀ ପୁରୀ ସହିତ। ନମ୍ବରଟିକୁ ଲେଖି ରଖନ୍ତୁ 9437037892। ଏହି ନମ୍ବରରେ ଯୋଗାଯୋଗ କରିପାରିବେ। ତା ସହିତ କାର୍ଯ୍ୟକ୍ରମ କିପରି ଲାଗୁଛି ଆପଣ ମଧ୍ୟ ଲେଖି ହ୍ୱାଟ୍ସଆପ୍ରେ ପଠାଇ ପାରିବେ। ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଉପସ୍ଥାପନାରେ ମୁଁ ଥିଲି ସୁସ୍ମିତା।
1: ପାତ୍ର ବ୍ରଏଲର ଫାର୍ମ, ଏଠାରେ ଉନ୍ନତମାନର ବ୍ରଏଲର କୁକୁଡ଼ା ମାଂସ ସୁଲଭ ଦରରେ ମିଳେ, ତେବେ ଆଉ ଡେରି କାହିଁକି? ଆଜି ହିଁ ଯୋଗାଯୋଗ କରନ୍ତୁ। ଯୋଗାଯୋଗ କରିବାର ଠିକଣା ହେଲା ପାତ୍ର ବ୍ରଏଲର ଫାର୍ମ, ଗ୍ରାମ ଗଡ଼ତୁରିଆ, ବ୍ଲକ ନିମାପଡ଼ା, ଜିଲ୍ଲା ପୁରୀ। ମୋବାଇଲ ନମ୍ବର ହେଲା 9178684368।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ମୁକ୍ତା। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀରୁ। ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ମୁକ୍ତା। ଆଜିର ଉପସ୍ଥାପନାରେ ସଂଘମିତ୍ର ପଟ୍ଟନାୟକ, କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: କୁ ବଜାୟ ରଖେ। ତା ସହିତ ଅନ୍ୟର ସଂସ୍କୃତି ପରମ୍ପରାକୁ ସମ୍ମାନ ଦେଇ ସମାଜକୁ ବି ବାନ୍ଧି ରଖିବାର କଳା ବେଶ ଭଲ ଭାବେ ତାକୁ ଜଣା। ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ନା ଆଜି ଆମ କାର୍ଯ୍ୟକ୍ରମ ଜରିଆରେ ଆମ ସହ ଯୋଡ଼ି ହୋଇଥିବା ସେହିଭଳି କିଛି ମହିଳାମାନଙ୍କୁ ଶୁଣିବା ଯେଉଁମାନେ ଓଡ଼ିଶା ବାହାରେ ଅବା ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ରହୁଛନ୍ତି, ତଥାପି ସେଠାକାର ପର୍ବପର୍ବାଣୀ ଭାଷା ସଂସ୍କୃତି ମଧ୍ୟରେ ସମନ୍ୱୟ ରକ୍ଷା କରି ନିଜ ପର୍ବପର୍ବାଣୀ ଓ ଭାଷା ସଂସ୍କୃତିକୁ ମଧ୍ୟ ସେମାନଙ୍କ ପାଖରେ ଭଲ ଭାବେ ପରିବେଷଣ କରିପାରୁଛନ୍ତି। ସେ ବିଷୟରେ ତାଙ୍କୁ ପଚାରି ବୁଝିବା ଆଉ ସାଉଁଟିବା ସେମାନଙ୍କର କିଛି ଅନୁଭୂତି।
1: ନମସ୍କାର ମ୍ୟାଡମ, ଆମ କାର୍ଯ୍ୟକ୍ରମ ପରିସରକୁ ଆପଣଙ୍କୁ ସ୍ୱାଗତ।
2: ନମସ୍କାର, ମୋ ନାଁ ହେଲା ମଧୁସ୍ମିତା ସାହୁ। ମୁଁ ବର୍ତ୍ତମାନ ମଣିପାଳ ୟୁନିଭର୍ସିଟି କର୍ଣ୍ଣାଟକରେ PhD କରୁଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ। ଆମ ଘର ପୁରୀ।
1: ଯେତେବେଳେ ଆପଣ ନୂଆ ନୂଆ ଜଏନ୍ କରିଥିଲେ ବାହାରେ, ଯେତେବେଳେ ଯାଇକି ରହିଲେ, ସେତେବେଳର ଅନୁଭୂତି କେମିତି ଥିଲା?
2: ଆକ୍ଚୁଆଲି ମ୍ୟାଡମ୍, ମୋର କ୍ୟାରିୟର କର୍ଣ୍ଣାଟକରୁ ହିଁ ଆରମ୍ଭ ହୋଇଥିଲା, କିନ୍ତୁ ଏହି ଯାତ୍ରା ସମୟରେ ମୋତେ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କ ସହିତ ମିଶିକି କାମ କରିବାର ବହୁତ ସୁଯୋଗ ମିଳିଛି। ମୋର ଫାର୍ଷ୍ଟ କମ୍ପାନୀ ଥିଲା ନୋକିଆ, ଯୋଉଟା ନୋକିଆ ବାଙ୍ଗାଲୋରରେ ମୁଁ କାମ କରିଥିଲି। ସେଠି କାମ କରିବା ସମୟରେ ମୁଁ ବିଭିନ୍ନ ଭାଷା ପରମ୍ପରା ଆଉ ସଂସ୍କୃତିର ସହକର୍ମୀମାନଙ୍କ ସହିତ ମିଶିକି କାମ କରିଛି। ଗୋଟେ ଜିନିଷ ମୁଁ ସେଠି ଅନୁଭବ କରିଛି କି ପ୍ରତ୍ୟେକ ଲୋକଙ୍କର କାମ କରିବାର ଶୈଳୀ, ଚିନ୍ତାଧାରା ଆଉ ବ୍ୟାକ୍ଗ୍ରାଉଣ୍ଡ ଅଲଗା ଥିଲେ ମଧ୍ୟ ସମସ୍ତେ ମିଶିକି ଗୋଟିଏ ଲକ୍ଷ୍ୟ ପାଇଁ ଏକାଠି କାମ କରନ୍ତି, ଯୋଉଟା କରିବା ଦ୍ୱାରା ମୋତେ ଟିମ୍ ୱାର୍କ, ପରସ୍ପର ପ୍ରତି ସମ୍ମାନ ଆଉ ସହନଶୀଳତାର ମୂଲ୍ୟ ବୁଝେଇଥିଲା। ସେହିପରି ମୋର PhD ଯାତ୍ରା ସମୟରେ ମଣିପାଳରେ ଯେତେବେଳେ ମଧ୍ୟ ମୁଁ ଜଏନ୍ କରିଥିଲି, ମୁଁ ବିଭିନ୍ନ ବ୍ୟାକ୍ଗ୍ରାଉଣ୍ଡ ଆଉ କଲଚର ଥିବା ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ସହିତ ମିଶିବାର ସୁଯୋଗ ପାଇଥିଲି। ସେମାନଙ୍କ ସହିତ ବିଭିନ୍ନ ଆଲୋଚନା କରି ଅନେକ ନୂଆ କିଛି ଶିଖିବାକୁ ମୋତେ ମିଳିଛି। ବିଭିନ୍ନ ଭାଷା ଓ ପରମ୍ପରା ଥିଲେ ମଧ୍ୟ ସମସ୍ତଙ୍କ ମଧ୍ୟରେ ଜ୍ଞାନ ବାଣ୍ଟିବା ଓ ପରସ୍ପରକୁ ସହଯୋଗ କରିବାର ମନୋଭାବ ଥିଲା। ଆଲୋଚନା ଓ ସମ୍ବାଦ ମାଧ୍ୟମରେ ଲୋକମାନେ ଏକ ପ୍ରକାର ପରସ୍ପରର ସଂସ୍କୃତିକୁ ବୁଝିପାରନ୍ତି ଏବଂ ବିଭିନ୍ନ ସଂସ୍କୃତି ଆମ ସମାଜକୁ ଆହୁରି ଶକ୍ତିଶାଳୀ କରେ। ଏହି ଅନୁଭବ ମୋତେ ଏକ ପ୍ରକାର ବୁଝେଇଛି ଯେ ସାଂସ୍କୃତିକ ବିବିଧତା କେବଳ ଆମକୁ ସଂସ୍କୃତି ସହିତ ପରିଚିତ କରାଏ ତାହା ନୁହେଁ, ବରଂ ଆମର ଚିନ୍ତାଧାରାକୁ ଆହୁରି ବିଶାଳ ଏବଂ ସମୃଦ୍ଧ ମଧ୍ୟ କରେ।
1: ବିଲକୁଲ ଠିକ କଥା କହିଲେ ମ୍ୟାଡମ। ତେବେ ଏବେ ଯେମିତିକି ଆପଣଙ୍କର କର୍ମକ୍ଷେତ୍ରରେ ଭିନ୍ନ ଭାଷାଭାଷୀର ଲୋକମାନେ ଥିବେ, ଆପଣଙ୍କ ସହିତ କାମ କରୁଥିବେ, ତ ସେଇ ସମୟରେ ଆପଣ ଆମ ରାଜ୍ୟ ଓଡ଼ିଶାର ପରମ୍ପରାକୁ, ବିଶେଷ କରି ଆମ ପୁରୀର ପରମ୍ପରାକୁ ଆପଣ ସେଠି କେମିତି ମାନେ ରିପ୍ରେଜେଣ୍ଟ କରାନ୍ତି ସେମାନଙ୍କ ପାଖରେ, ଆଉ ସେମାନଙ୍କ ଠାରୁ ମାନେ କଣ ସାଉଣ୍ଟନ୍ତି ଆପଣ?
2: ମୁଁ ପୁରୀକୁ ରିପ୍ରେଜେଣ୍ଟ କରେ ଆଜ୍ ଆମ ଜଗନ୍ନାଥ ସଂସ୍କୃତି। ଆମ ଜଗନ୍ନାଥ ସଂସ୍କୃତି ହେଉଛି ୟୁନିଟି ଇନ୍ ଡାଇଭର୍ସିଟି। ସମସ୍ତେ ଯେତେବେଳେ ଶୁଣନ୍ତି ମୁଁ ପୁରୀରୁ ଆସିଛି, ସେମାନଙ୍କ ମନରେ ସ୍ୱତଃସ୍ଫୂର୍ତ୍ତ ଭାବେ ପୁରୀ ପ୍ରତି ଏକ ସମ୍ମାନ, ଏକ ଭାବନା ଆସିଯାଏ, ଆଧ୍ୟାତ୍ମିକ ଭାବନା ଆସିଯାଏ।
1: ଆଜ୍ଞା, ଆଉ ଆପଣ କାମ କରୁଛନ୍ତି ଯୋଉଠି, ସେଇ କର୍ମକ୍ଷେତ୍ରରେ ଆପଣ ଅନେକ ଲୋକମାନଙ୍କୁ ଭେଟୁଥିବେ ଯୋଉମାନଙ୍କ ସଂସ୍କୃତି ପରମ୍ପରା ଭିନ୍ନ ଭିନ୍ନ ହୋଇଥିବ, ତେବେ ସେମାନଙ୍କର କେଉଁ କେଉଁ ପରମ୍ପରା ଆପଣଙ୍କୁ ଆକର୍ଷିତ କରିଛି ଆଉ ଆପଣ ଶିଖିଛନ୍ତି ମଧ୍ୟ?
2: ଆମେ ବିଭିନ୍ନ ଲୋକଙ୍କ ସହିତ ମିଶିକି କାମ କରିବା ଦ୍ୱାରା ଯୋଉ କଲଚରାଲ ଡାଇଭର୍ସିଟିକୁ ଆମେ ନିଜକୁ ଏକ୍ସପୋଜ୍ କରୁଥିଲେ, ଯେଉଁଟା ଯେକୌଣସି କାର୍ଯ୍ୟକ୍ଷେତ୍ରରେ ଆମକୁ ଆଗକୁ ନେଇଯିବାରେ ବହୁତ ବଡ ଭୂମିକା ସମ୍ପାଦନ କରେ। କହିବାକୁ ଗଲେ ସାଂସ୍କୃତିକ ବିବିଧତା କାର୍ଯ୍ୟକ୍ଷେତ୍ରକୁ ଚାରି ଭାଗରେ ବିଭକ୍ତ କରିପାରିବା। ବିଭିନ୍ନ ପୃଷ୍ଠଭୂମିର ଲୋକ ଭିନ୍ନ ଭିନ୍ନ ଆଇଡିଆ ଆଣନ୍ତି। ଆମେ ଯଦି ବିଭିନ୍ନ ପୃଷ୍ଠଭୂମିର ଲୋକଙ୍କ ସହିତ ମିଶିକି କାମ କରିବା, ଆମେ ଡିଫରେଣ୍ଟ ଆଇଡିଆ ସହିତ ନିଜକୁ ଇଣ୍ଟ୍ରୋଡ୍ୟୁସ୍ କରିପାରିବା, ଯାହା ଇନୋଭେସନ, କ୍ରିଏଟିଭିଟି, ଆଇଡିଆ ଏକ୍ସଚେଞ୍ଜ ଆଉ ପ୍ରୋବ୍ଲେମ୍ ସଲ୍ଭିଂ ସ୍କିଲ୍କୁ ମଧ୍ୟ ବଢ଼େଇଥାଏ। ବିଭିନ୍ନ ବ୍ୟାକ୍ଗ୍ରାଉଣ୍ଡର ଲୋକମାନେ ନିଜ ନିଜର ଅନୁଭବ, ନଲେଜ୍ ଆଉ ଆଇଡିଆ ସେୟାର କରିବା ଦ୍ୱାରା ଏହା ଟିମ୍ ୱାର୍କକୁ ବି ଆହୁରି ଶକ୍ତିଶାଳୀ କରିଥାଏ। ମିଶିକି କାମ କରିବା ସହିତ ଉତ୍ପାଦନଶୀଳ କ୍ଷମତା ବି ବଢ଼ିଥାଏ, କାରଣ ଭିନ୍ନ ଭିନ୍ନ ଚିନ୍ତାଧାରା ଓ କାମ କରିବାର ପ୍ରଣାଳୀ ଗୋଟେ ଦଳକୁ ଆହୁରି ଡାଇନାମିକ୍ କରିଥାଏ ଆଉ ସେମାନଙ୍କର କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇଥାଏ। ଆଉ ଗୋଟେ ଜିନିଷ ହେଲା କି ବିଭିନ୍ନ ସଂସ୍କୃତିର ସହକର୍ମୀ ଗ୍ଲୋବାଲ ମାର୍କେଟ ଓ ଭିନ୍ନ ଭିନ୍ନ ଗ୍ରାହକଙ୍କୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିଥାନ୍ତି। ଆଜିର ଗ୍ଲୋବାଲ ୱାର୍ଲଡରେ ବିଭିନ୍ନ କଲଚର ଆଉ କଷ୍ଟମର ମାନଙ୍କର ଯାହା ଆବଶ୍ୟକତା ତାକୁ ବୁଝିବା କୌଣସି ଅର୍ଗାନାଇଜେସନର ସକ୍ସେସ ପାଇଁ ବହୁତ ଆବଶ୍ୟକ ଅଟେ। ଏବଂ ଶେଷରେ କହିବାକୁ ଗଲେ ଯେତେବେଳେ ଜଣେ ନିଜକୁ ଗ୍ରହଣୀୟ ଆଉ ସମ୍ମାନିତ ଅନୁଭବ କରନ୍ତି, ସେ ସ୍ଥଳରେ କମ୍ପାନୀ ଆହୁରି ଦ୍ରୁତ ଗତିରେ ବିକଶିତ ହୁଏ। କଲଚରାଲ ଡାଇଭର୍ସିଟି ଦ୍ୱାରା ଟିମ୍ ୱାର୍କ, କମ୍ୟୁନିକେସନ ସ୍କିଲ ଆଉ ମ୍ୟୁଚୁଆଲ ରେସ୍ପେକ୍ଟ ମଧ୍ୟ ବୃଦ୍ଧି ପାଇଥାଏ। ଲୋକମାନେ ଯେତେବେଳେ ପରସ୍ପରର ୱାର୍କିଂ ଷ୍ଟାଇଲ, କାମ କରିବାର ଶୈଳୀ ଏବଂ ସଂସ୍କୃତିକୁ ବୁଝିବାକୁ ଚେଷ୍ଟା କରନ୍ତି, ସେତେବେଳେ ସେମାନଙ୍କ ଭିତରେ ଗୋଟେ ଭଲ ଅଣ୍ଡରଷ୍ଟାଣ୍ଡିଂ ସୃଷ୍ଟି ହୁଏ ଆଉ ସେମାନେ ପରସ୍ପରକୁ କୋପରେସନ ମଧ୍ୟ କରନ୍ତି। ଏହା କ'ଣ କରେ ନା ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଗୋଟେ ପଜିଟିଭ ଆଉ ଇନକ୍ଲୁସିଭ ଏନଭାରମେଣ୍ଟ ଗଢ଼ି ତୋଳେ, ଆଉ ଏହି ସୁସ୍ଥ ସଂସ୍କୃତି ହିଁ ଯେକୌଣସି ସଫଳ ସଂଗଠନର ଭିତ୍ତିଭୂମି ଅଟେ।

0: ସାଂସ୍କୃତିକ ବିବିଧତା କେବଳ କାର୍ଯ୍ୟକ୍ଷେତ୍ରରେ ନୁହେଁ, ଏଇଟା ଏଜୁକେସନ୍, ଟୁରିଜିମ୍, ଆର୍ଟ ଆଉ ସୋସିଆଲ୍ ଡେଭଲପମେଣ୍ଟରେ ମଧ୍ୟ ବହୁତ ସହାୟକ ହୋଇଥାଏ। ବିଭିନ୍ନ ସଂସ୍କୃତିର ଲୋକମାନେ ନିଜର ଏକ୍ସପିରିଏନ୍ସ ସେୟାର କରନ୍ତି, ଆଇଡିଆ ଏକ୍ସଚେଞ୍ଜ କରନ୍ତି, ଯାହାଦ୍ୱାରା ଏଇଟା କମ୍ପାନୀ କୌଣସି ବି ଅନୁଷ୍ଠାନର ପ୍ରୋଗ୍ରେସ୍ ଆଉ ଡେଭଲପମେଣ୍ଟକୁ ଆଗକୁ ନେବାରେ ସହାୟକ ହୋଇଥାଏ। ଏହା କେବଳ ଗୋଟେ କାର୍ଯ୍ୟକ୍ଷେତ୍ରର ପରିବେଶକୁ ସକାରାତ୍ମକ କରେ ତା ନୁହେଁ, ବରଂ ସଂସ୍ଥାକୁ ନୂତନ ସଫଳତା ଉନ୍ନତି ଦିଗରେ ଆଗକୁ ନେଇଯାଏ।
1: ବିଲକୁଲ ଠିକ କଥା କହିଲେ। ତେବେ ମ୍ୟାଡାମ, ଆପଣଙ୍କର ଯେତେବେଳେ ଅଫିସରେ କୌଣସି କଲଚରାଲ ସେଲିବ୍ରେସନ ହଉଥିବ, ସେ ସମୟରେ ଆପଣଙ୍କର ସେମିତି କିଛି ଅନୁଭୂତି ରହିଛି କି ଯୋଉଟା ଆପଣଙ୍କୁ ଆମ ସହିତ ବାଣ୍ଟି ପାରିବେ ଯୋଉ ଅନୁଭୂତିଟି?
0: ହଁ, ନିଶ୍ଚିନ୍ତ ଭାବେ ମୋର ଅଫିସ ଆଉ ଏକାଡେମିକ ଜର୍ନିରେ ବିଭିନ୍ନ କଲଚରାଲ ସେଲିବ୍ରେସନର ବହୁତ ସୁନ୍ଦର ଅନୁଭୂତି ରହିଛି। ବିଶେଷ କରି ମୁଁ ଯେତେବେଳେ ନୋକିଆ ବାଙ୍ଗାଲୋରରେ ଜଏନ୍ କରିଥିଲି, ସେତେବେଳେ ଏଠି କର୍ଣ୍ଣାଟକ ରାଜ୍ୟୋତ୍ସବ ସେଲିବ୍ରେଟ କରାହୁଏ, ଯେମିତି ଆମର ଓଡ଼ିଶାରେ ଉତ୍କଳ ଦିବସ, ସେମିତି ନଭେମ୍ବର 1 କର୍ଣ୍ଣାଟକ ରାଜ୍ୟୋତ୍ସବ କର୍ଣ୍ଣାଟକରେ ପାଳନ କରାଯାଏ, ଯୋଉଟାକି ମୋ ପାଇଁ ଅତ୍ୟନ୍ତ ସ୍ମରଣୀୟ ଥିଲା। ସେହି ସେଲିବ୍ରେସନର ଥିମ୍ ଥିଲା କି ଯେଉଁ ଭୂମି ଆମକୁ କ୍ୟାରିୟର ଓ ଜୀବନରେ ଆଗକୁ ବଢ଼ିବାର ସୁଯୋଗ ଦେଇଛି, ସେହି ଭୂମିକୁ ସମ୍ମାନ କରିବା, ଯଦିଓ ଆମେ ସେହି ରାଜ୍ୟର ନୁହେଁ। ଏହି ଭାବନାଟା ଆକ୍ଚୁଆଲି ମୋତେ ବହୁତ ପ୍ରଭାବିତ କରିଥିଲା। ସେହିପରି ଅଫିସରେ ଦୀପାବଳିକୁ ଏକ ନ୍ୟାସନାଲ ଫେଷ୍ଟିଭାଲ ଭାବରେ ସମସ୍ତେ ମିଶି ଉତ୍ସାହର ସହ ପାଳନ କରୁଥିଲୁ। ଯେକୌଣସି ରାଜ୍ୟର ହଉ, ଯେକୌଣସି ଧର୍ମର ହଉ, ସମସ୍ତେ ଦୀପାବଳିକୁ ଗୋଟେ ନ୍ୟାସନାଲ ଫେଷ୍ଟିଭାଲ ହିସାବରେ ଦେଖୁଥିଲେ। ବିଭିନ୍ନ ରାଜ୍ୟର ଲୋକମାନେ ନିଜ ନିଜର ପରମ୍ପରା, ଖାଦ୍ୟ ଆଉ ଖୁସି ସେୟାର କରୁଥିଲେ, ଯୋଉଟାକି ଆମ ମଧ୍ୟରେ ଏକତାର ଭାବନାକୁ ଆହୁରି ମଜବୁତ କରୁଥିଲା। ମୋ PhD ଜର୍ନି ସମୟରେ ମଧ୍ୟ ମଣିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଓନମ୍ ସେଲିବ୍ରେସନ କରାଯାଏ। ଓନମ୍ଟା ହଉଛି ବେସିକାଲି ଏଇଟା କେରଳର ପର୍ବ, ଏଇଟା କିନ୍ତୁ ମତେ ଗୋଟେ ବହୁତ ସୁନ୍ଦର ଅନୁଭବ ମିଳିଥିଲା। ଆମେ ସମସ୍ତେ ଟ୍ରାଡିସନାଲ ଓନମ୍ ଶାଢୀ ଆଉ ପାରମ୍ପରିକ ପୋଷାକ ପିନ୍ଧି ଉତ୍ସବ ପାଳନ କରୁଥିଲୁ, ସମସ୍ତ ରାଜ୍ୟର ଲୋକମାନେ। ଏଇଟା ଯଦିଓ କେରଳର ପର୍ବ, କିନ୍ତୁ ସମସ୍ତ ରାଜ୍ୟର ଲୋକମାନେ ଏକାଠି ମିଶିକି ରଙ୍ଗୋଲି ତିଆରି କରିବା, ୟାକୁ ପାଳନ କରୁଥିଲୁ। ବିଶେଷ କରି ଓନମ୍ର ଖାଦ୍ୟ, ଯୋଉଟା ପାରମ୍ପରିକ ଭୋଜନକୁ ସମସ୍ତେ ଏକାଠି ବସି ଆନନ୍ଦର ସହ ଖାଉଥିଲୁ, ଏଇଟା ଆମକୁ ଗୋଟେ ଏକ ପରିବାର ଭଳି ଅନୁଭବ ଦେଉଥିଲା। ଯଦିଓ ଆମେ ଭିନ୍ନ ଭିନ୍ନ ରାଜ୍ୟରୁ ଆସିଥିଲୁ, କିନ୍ତୁ ଏଇଟାକୁ ଏକାଠି ମିଶି ପାଳନ କରିବା ଦ୍ୱାରା ଆମେ ସମସ୍ତେ ନିଜକୁ ଗୋଟେ ପରିବାରର ଭଳି ଅନୁଭବ କରୁଥିଲୁ। ତ ଏହି ସେଲିବ୍ରେସନ ଦ୍ୱାରା ଏହା ଆମକୁ ଏକତା, ସହଯୋଗ ଆଉ ଭାଇଚାରାର ସନ୍ଦେଶ ଦେଉଥିଲା।
1: ବହୁତ ବଢିଆ କଥା ମ୍ୟାଡାମ। ତେବେ ଏଇ ଆମର ଯୋଉ କଲଚରାଲ ଡାଇଭରସିଟି ବା ସାଂସ୍କୃତିକ ବିବିଧତା ଉପରେ ଆମକୁ ଶୁଣୁଥିବା ଶ୍ରୋତାମାନଙ୍କୁ ଆପଣ କଣ କହିବା ପାଇଁ ଚାହିଁବେ?
0: କଲଚରାଲ ଡାଇଭରସିଟି ଡେ ଅବସରରେ ମୋର ସମସ୍ତ ଶ୍ରୋତାମାନଙ୍କ ପାଇଁ ଗୋଟେ ମେସେଜ ଅଛି, ଯୋଉଟା ହେଲା ଆମ ଦେଶର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ବିବିଧତା, ଯୋଉଟାକୁ ଭାରତ ଏକ ମହାନ ଦେଶ, ଯେଉଁଠାରେ ବିଭିନ୍ନ ଭାଷା, ପରମ୍ପରା, ପୋଷାକ, ଖାଦ୍ୟ ଆଉ କଲଚର ଥିଲେ ମଧ୍ୟ ଆମେ ସମସ୍ତେ ୟୁନିଟି ଇନ୍ ଡାଇଭରସିଟିର ସୂତ୍ରରେ ବାନ୍ଧି ରହିଛୁ। ଯେମିତି ଗୋଟେ ଏକ୍ସାମ୍ପଲ ଦେବାକୁ ଗଲେ, ଆମର ଓଡ଼ିଶାରେ ମକର ସଂକ୍ରାନ୍ତି ଓ ପଣା ସଂକ୍ରାନ୍ତି ପାଳନ କରାଯାଏ, ସେହିପରି କେରଳରେ ବିଶୁ, ତାମିଲନାଡୁରେ ପୋଙ୍ଗଲ ଓ ଆସାମରେ ବିହୁ ପାଳନ କରାଯାଏ। କହିବାକୁ ଗଲେ ନାମ ଭିନ୍ନ, ପରମ୍ପରା ଭିନ୍ନ, କିନ୍ତୁ ସମସ୍ତଙ୍କର ଭାବନା ଗୋଟିଏ, ତାହା ହେଉଛି ପ୍ରକୃତି ପ୍ରତି କୃତଜ୍ଞତା, ପରିବାରରେ ସୁଖ ଓ ସମାଜରେ ଏକତା। ଏଇଠାରେ ହିଁ ଆମ ଦେଶର ପ୍ରକୃତ, ଆମ ଯେ କଲଚରାଲ ଡାଇଭରସିଟି ଯୋଉଟା, ତାର ପ୍ରକୃତ ସୌନ୍ଦର୍ଯ୍ୟ ଏଇଠି ହିଁ ରହିଛି। ଆଜିର ବିଶ୍ୱର ପରିସ୍ଥିତି ଦେଖିବାକୁ ଗଲେ, ଯେତେବେଳେ ଯୁଦ୍ଧ, ହିଂସା ଓ ଅଶାନ୍ତି ଦେଖିବାକୁ ମିଳୁଛି, ସେତେବେଳେ କଲଚରାଲ ଡାଇଭରସିଟି, ଡାଇଲଗ ଓ ମ୍ୟୁଚୁଆଲ ରେସ୍ପେକ୍ଟର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ଆଜି ସମସ୍ତଙ୍କୁ ବୁଝିବାକୁ ପଡିବ କି ବିଶ୍ୱକୁ ଅସ୍ତ୍ରର ନୁହେଁ, କିନ୍ତୁ ବୁଝାମଣାର ଆବଶ୍ୟକତା ରହିଛି। ଡାଇଲଗ ହେଉଛି ସେଇ ସଚେତୁ, ଯୋଉଟା ହେଉଛି ବ୍ରିଜ, ଯାହା ଲୋକମାନଙ୍କ ମଧ୍ୟରେ ବିଶ୍ୱାସ, ଭାଇଚାରା ଓ ଶାନ୍ତିର ସମ୍ପର୍କକୁ ବଢାଇଥାଏ। ତ ଆମେ ସମସ୍ତେ ବିଭିନ୍ନ ସଂସ୍କୃତିକୁ ସମ୍ମାନ କରିବା ଶିଖିବା ଉଚିତ, ପରସ୍ପରର ସଂସ୍କୃତି, ପରସ୍ପରର ପରମ୍ପରାକୁ ସମ୍ମାନ ଦେବା, ଏକତା ଓ ଉନ୍ନତି ପାଇଁ କାମ କରିବା, ସାଂସ୍କୃତିକ ବିବିଧତା, ଶିକ୍ଷା, ପର୍ଯ୍ୟଟନ, କଳା ଓ ସାମାଜିକ ଉନ୍ନତିରେ ଯୋଉଟା ସହାୟକ ହେବ। ଆମ ସଂସ୍କୃତି ଆମ ସମାଜକୁ ଶକ୍ତିଶାଳୀ କରେ ଏବଂ ବିଭିନ୍ନ ମାନବ ସମାଜ ମଧ୍ୟରେ ସମ୍ମାନ ଓ ଭାଇଚାରା ମଧ୍ୟ ବଢାଇଥାଏ। ଆମେମାନେ ସମସ୍ତେ ଭିନ୍ନ ଭିନ୍ନ ଭାଷା କହୁଛେ, କିଏ ଓଡ଼ିଆ କହୁଛି, କିଏ ବଙ୍ଗାଳୀ କହୁଛି, କିଏ କନ୍ନଡ, ମାଲାୟାଲମ, ଆଉ ସମସ୍ତେ ଭିନ୍ନ ଭିନ୍ନ କଲଚରରେ ମଧ୍ୟ ବଢି ଉଠିଛୁ, କିନ୍ତୁ ଆମ ସମସ୍ତଙ୍କର ଲକ୍ଷ୍ୟ ଗୋଟିଏ, ସେଟା ହେଉଛି ବ୍ରଦରହୁଡ, ଭାଇଚାରା, ପିସ୍ ଏବଂ ଡେଭଲପମେଣ୍ଟ। ସେଥିପାଇଁ ମୋର ସମସ୍ତଙ୍କୁ ଗୋଟେ ଅନୁରୋଧ, ଭିନ୍ନତାକୁ କେବଳ ଭେଦଭାବ ଭାବରେ ନୁହେଁ, ବରଂ ଏକ ସୁନ୍ଦର ଶକ୍ତି ଭାବେ ଦେଖନ୍ତୁ। ପରସ୍ପର ସମ୍ମାନ, ସହଯୋଗ ଓ ମାନବିକତା ମାଧ୍ୟମରେ ଆମେ ଏକ ଶାନ୍ତିମୟ, ସମୃଦ୍ଧ ଏବଂ ସମାନତାମୂଳକ ବିଶ୍ୱ ଗଢିପାରିବା। ପୁରାତନ ଭାରତୀୟ ଦର୍ଶନ ଯାହା ହେଲା ବସୁଧୈବ କୁଟୁମ୍ବକମ୍, ଅର୍ଥାତ୍ ସମଗ୍ର ବିଶ୍ୱ ଏକ ପରିବାର, ଆଜିର ସମୟରେ ସବୁଠାରୁ ବଡ ଶାନ୍ତିର ସନ୍ଦେଶ ଅଟେ।
1: ବହୁତ ସୁନ୍ଦର ବାର୍ତ୍ତା ମ୍ୟାଡମ, ଏବଂ ଏଇ ସୁନ୍ଦର ବାର୍ତ୍ତା ସହିତ ଆପଣ ଆମକୁ ସମୟ ଦେଲେ ଏବଂ ଅନୁଭୂତି ମଧ୍ୟ ବାଣ୍ଟିଲେ, ସେଥିପାଇଁ ଆକାଶବାଣୀ ପୁରୀ ତରଫରୁ ଆପଣଙ୍କୁ ଅନେକ ଧନ୍ୟବାଦ।
0: ଆପଣଙ୍କୁ ବି ବହୁତ ଧନ୍ୟବାଦ।
1: ନମସ୍କାର ମ୍ୟାଡମ, ଆମ କାର୍ଯ୍ୟକ୍ରମ ପରିସରକୁ ଆପଣଙ୍କୁ ସ୍ୱାଗତ।
2: ନମସ୍କାର, ମୋ ନାଁ ହଉଛି ମୃଣାଲିନୀ ଜେନା, ମୁଁ ଜଗତସିଂହପୁର ଡିଷ୍ଟ୍ରିକ୍ଟରୁ କହୁଛି। ଆଉ ମୁଁ ଆକ୍ଚୁଆଲି ମୁଁ ବେଙ୍ଗଲୀ, କିନ୍ତୁ ଆମେ ରହୁଛୁ ଓଡ଼ିଶାରେ ସିନ୍ସ 60-70 ଇୟର୍ସ।

0: ଆଚ୍ଛା, ମାନେ ଆପଣ ହେଉଛନ୍ତି ବେଙ୍ଗଲୀ, କିନ୍ତୁ ଆପଣ ଓଡ଼ିଶାରେ ମାନେ କେତେ ପିଢ଼ି ଧରି ରହିଲେଣି?
1: ଆମେ ଏଇଟା 4 ପିଢ଼ି ହେଇଗଲାଣି ଆମର। ଆକ୍ଚୁଆଲି କହିବାକୁ ଗଲେ 50% ଓଡ଼ିଆ, 50% ବେଙ୍ଗଲୀ।
0: ଆଚ୍ଛା, ଓଡ଼ିଶାର ଆମର କେଉଁ ପର୍ବପର୍ବାଣି ସବୁ ପାଳନ୍ତି ଆପଣ?
1: ଓଡ଼ିଶାର ଫାର୍ଷ୍ଟ ତ ଆମ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦେଶ ହଉଛି କରୁ, ସେଇଟା ହଉଛି ରଥଯାତ୍ରା। ତାପରେ ସେକେଣ୍ଡଲି ଯୋଉ ଆମର ବେଙ୍ଗଲୀର ଅଛି ଭାଇ ଫୁଟା ବୋଲି, କିନ୍ତୁ ଓଡ଼ିଆରେ ସେଇଟା ରକ୍ଷାବନ୍ଧନ ରାକ୍ଷୀ ପୂର୍ଣ୍ଣିମା ଯୋଉ। ବାକି ରଜ ପର୍ବଟା ଏତେ ବଡ ପର୍ବ, କିନ୍ତୁ ଆମେ ସେଟା ସେଲିବ୍ରେଟ କରୁନା। ହିଁ ଆମେ କରୁ ଟିକେ ସଜେଇ ହେଇକି ବୁଲିବା, ଦୋଳି ଖେଳିବା, ଖାଇବା ପିଇବା। ଘରେ ଏବେ ଯୋଉ ପୋଡ ପିଠା କନସେପ୍ଟ ଟା ବି ଏବେ ଟିକେ ଆଦରେଇ ନେଲେଣି।
0: ଆଚ୍ଛା, ମାନେ ଆପଣ ଯେମିତି କହିଲେ କି ପୋଡ ପିଠାଟା ଆଦରେଇ ନେଲେଣି, ଆମେ କହିବା
1: ଆଜ୍ଞା
0: ଯେ ଆମେ ଯୋଉ କୁହାଯାଏ ନା କି ନାରୀମାନେ ହିଁ ଗୋଟେ ସମ୍ପର୍କର ସେତୁ ସ୍ଥାପନ କରିପାରନ୍ତି ସେମାନେ।
1: ଆଜ୍ଞା, ଠିକ କଥା କହିଲେ।
0: ତ ଆପଣଙ୍କର ବେଙ୍ଗଲୀ ହିସାବରେ କେଉଁ କେଉଁ ପର୍ବ ଆପଣ ପାଳନ୍ତି, ଆଉ ଆପଣଙ୍କ ସହିତ ନିଜର ମାନେ ଓଡ଼ିଆ ଭାଇ ଭଉଣୀ ମାନେ ଯୋଉମାନେ ଆପଣଙ୍କର ସାଙ୍ଗସାଥି ବି ଯୋଗ ଦିଅନ୍ତି, କେଉଁ ସବୁ ପର୍ବ?
1: ସେମିତି କହିବାକୁ ଗଲେ ବେସିକାଲି ଯୋଉ ଦୁର୍ଗା ପୂଜା ଆମର ବେଙ୍ଗଲରେ ଟିକେ ବେଶୀ କରିକି ଆମେ ସେଲିବ୍ରେଟ କରୁ। ଦୁର୍ଗା ପୂଜା ଟାଇମରେ

0: ହିଁ ଗୋଟେ ସମ୍ପର୍କର ସେତୁ ସ୍ଥାପନ କରିପାରନ୍ତି ସେମାନେ।
1: ଆଜ୍ଞା ଠିକ କଥା କହିଲେ।
0: ତ ଆପଣଙ୍କର ବେଙ୍ଗଲୀ ହିସାବରେ କେଉଁ କେଉଁ ପର୍ବ ଆପଣ ପାଳନ୍ତି, ଆଉ ଆପଣଙ୍କ ସହିତ ନିଜର ମାନେ ଓଡ଼ିଆ ଭାଇ ଭଉଣୀ ମାନେ ଯୋଉମାନେ ଆପଣଙ୍କର ସାଙ୍ଗସାଥି ବି ଯୋଗ ଦିଅନ୍ତି, କେଉଁ ସବୁ ପର୍ବ?
1: ସେମିତି କହିବାକୁ ଗଲେ ବେସିକାଲି ଯୋଉ ଦୁର୍ଗା ପୂଜା ଆମର ବେଙ୍ଗଲରେ ଟିକେ ବେଶୀ କରିକି ଆମେ ସେଲିବ୍ରେଟ କରୁ। ଦୁର୍ଗା ପୂଜା ଟାଇମରେ ଷଷ୍ଠୀ ସପ୍ତମୀ ଦଶମୀ ଯାଏ ପୁରା ସବୁଦିନ ପୁରା ଭଲ ନୂଆ ଡ୍ରେସ ପିନ୍ଧି ଖାଇବା ପିଇବା ଏମିତି ସବୁ କରେ। ଏବେ ସାଙ୍ଗସାଥି ମାନଙ୍କ ସାଙ୍ଗରେ ସେଇ ପୂଜା ପାର୍ବଣ ଯୋଉ ବୁଲିବାଟା ହଉଛି ସବୁ ପଣ୍ଡାଲ ବୁଲିକି ଦେଖିବା।
0: ସହରାରେ ଆପଣଙ୍କର ବଡ ପର୍ବ ବେଙ୍ଗଲୀ ମାନଙ୍କର, ତ ଯଦି ଆମେ ଆମ ଧୀରେ ଧୀରେ ଆମ ଓଡିଶାରେ ତାର ପ୍ରଭାବ ମଧ୍ୟ ଅନେକ, ମାନେ ଯେମିତିକି ଆପଣଙ୍କର ଧୁଣୁଚି ନାଚ ହେଲେ
1: ସିନ୍ଦୁର ଖେଳ ଏସବୁ ଯେତେବେଳେ ଓଡିଶାରେ ଆଦରାଇ ନେଲେଣି ତ ସେଇଟାକୁ ଦେଖିକି ଭାରି ବହୁତ ଭଲ ଲାଗେ ଯେ ବହୁତ କଲଚର ବହୁତ ଇଚ୍ ଅଦରଙ୍କ କଲଚର କୁ ଆପଣାଇ ନେଉଛନ୍ତି, ତାକୁ ସେତିକି ରେସପେକ୍ଟ ବି କରୁଛନ୍ତି, ତ ସେଇ ଜିନିଷଟା ବହୁତ ଭଲ ଲାଗେ। ଆମେ ହଉଛୁ ବେଙ୍ଗଲୀ କି ଆମେ ଓଡିଆ କମ୍ୟୁନିଟି ଭିତରେ ରହୁଛୁ ସେମିତି କିଛି ଲାଗେନି।
0: ଆଚ୍ଛା ଆପଣଙ୍କୁ ବେଙ୍ଗଲରେ ଲେଖି ଆସେ ପଢି ଆସେ ନା ନାଇଁ?
1: ଆକ୍ଚୁଆଲି ମୋତେ ଲେଖି ଆସେନି କିନ୍ତୁ ମୁଁ ପଢିପାରେ।
0: ତ ଓଡିଶାର କେଉଁ ଖାଦ୍ୟ ଆପଣଙ୍କୁ ବେଶୀ ଭଲ ଲାଗେ, ମାନେ ଓଡିଆ ପରମ୍ପରାର କେଉଁ ଖାଦ୍ୟଟି ଆପଣଙ୍କୁ ବେଶୀ ଭଲ ଲାଗେ?
1: ଓଡିଆ ପରମ୍ପରାର ଖାଦ୍ୟ ଯଦି କହିବେ ବେଶୀ ଫାମସ ଆସିବ ପୋଡପିଠା, ରଜର ଯେଉଁ ପୋଡପିଠା, ତ ପୋଡପିଠାଟା ବହୁତ ଭଲ ଲାଗେ। ଆଉ ପୋଡପିଠା ଆମ ଘରେ ମୋ ମାମା କରନ୍ତି, ମାନେ ବହୁତ ଭେରାଇଟିର ପୁରା ପୋଡପିଠା କରନ୍ତି ବହୁତ ଟେଷ୍ଟି କରିକି, ତ ସେଇଟା ବେସିକାଲି ଫାଷ୍ଟ ଯୋଉଟା ଭଲ ଲାଗେ।
0: ତାହେଲେ ଆପଣଙ୍କର ମାନେ ବେଙ୍ଗଲୀ ମାନଙ୍କର କେଉଁ ଖାଦ୍ୟ ଆପଣଙ୍କ ଘରେ ସବୁବେଳେ ବନା ହୁଏ ଆଉ ସାଙ୍ଗସାଥି ମାନେ ଖାଇକି ମଧ୍ୟ ବହୁତ ପ୍ରଶଂସା କରନ୍ତି ଯେ ଏଇଟା ଭାରି ଭଲ ଲାଗୁଛି ବହୁତ ଟେଷ୍ଟି ହେଇଛି, ଆଉ ସେମାନେ ମଧ୍ୟ ଚେଷ୍ଟା କରନ୍ତି ବା ରେସିପି ପଚାରନ୍ତି ଘରେ ତିଆରି କରିବା ପାଇଁ?
1: ବେଙ୍ଗଲୀ ମାନଙ୍କର ଖାଦ୍ୟ ଫାଷ୍ଟ ଯୋଉଟା ମାଇଣ୍ଡ କୁ ଆସେ କି ଭାତ ଆଉ ମାଛ, ଯୋଉ ମାଛ ମାନେ ବିଭିନ୍ନ ପ୍ରକାରର ମାଛ ସବୁ ବେଙ୍ଗଲୀଙ୍କ ଘରେ ପୁରା ଥିବ ହିଁ ଥିବ, କିନ୍ତୁ ଆମେ ପିଓର ଭେଜିଟେରିଆନ ଯେହେତୁ ଆମ ଘରେ ମାଛ ବଚତ ହୁଏନି, କିନ୍ତୁ ବାକି ଯୋଉ ସୁପ୍ ତରକାରୀ ହେରିକା ହେଲା ସୁପ୍ ମାନେ ବେସିକାଲି ସବୁ ଯୋଉ ଛୁଇଁ ଆଉ ସବୁ ବେସର ପଡିକି ସବୁ ଯେମିତି ଓଡିଆରେ ହୁଏ ସେଇ ଟାଇପ୍ର ବେଙ୍ଗଲୀରେ ହୁଏ, ଗୋଟେ କ୍ଷୀର ହେରିକା ସବୁ ପଡିକି ହୁଏ ସେଇଟା ବହୁତ ଟେଷ୍ଟ ହୁଏ। ମୋର ବହୁତ ଜଣ ସାଙ୍ଗମାନେ ବି ଖାଇ କହିଛନ୍ତି ଯେ ହଁ ଏଇଟା ଗୋଟେ ୟୁନିକ୍ ତରକାରୀ ଲାଗୁଛି ବହୁତ ଟେଷ୍ଟି ଲାଗୁଛି।
0: ତାହେଲେ ଆମେ କହିପାରିବା ଯେ ଆମ ଭାରତ ହେଉଛି ଗୋଟେ ମାନେ ସବୁ ଧର୍ମ ସମନ୍ୱୟ ରକ୍ଷା କରି ଚାଲୁଥିବା ଗୋଟେ ଦେଶ ଯୋଉଠି ପ୍ରତ୍ୟେକଟି ପରମ୍ପରା ପର୍ବପର୍ବାଣୀକୁ ସମ୍ମାନ ଦିଆଯାଏ, ସେଲିବ୍ରେଟ କରାଯାଏ, ଆଉ ଆମେ ଖୁସିରେ ମଧ୍ୟ ତାକୁ ପାଳୁ ନା କି ଆମ ଉପରେ କେହି ଜୋର ଜବରଦସ୍ତି କରନ୍ତି ଯେ ନାଇଁ ଏଇଟା ତୁମକୁ ପାଳିବା ଉଚିତ, ଆମ ଖୁସିରେ ଆମେ ସେ ଜିନିଷକୁ ସେଲିବ୍ରେଟ କରୁ ଆଉ ଆମେ ଏକାଠି ରହିବା ପାଇଁ ମଧ୍ୟ ପସନ୍ଦ କରୁ। ପିଢି ଧରି ପିଢି ସେଇ ସବୁ ଜିନିଷକୁ ଆମେ ନାରୀମାନେ ହିଁ ନେଇଥାଉ ପହଞ୍ଚେଇଥାଉ ଆମ ଘର ପରିବାର ଭିତରେ।
1: ଆଜ୍ଞା ସେଇ ଯୋଉ ମାନେ କଲଚରାଲ ଡାଇଭର୍ସିଟି ଭିତରେ ବି ଗୋଟେ ଯୋଉ ୟୁନିଟି କଥା କହିଲେ ସେଇ ଜିନିଷଟା ଆଣିଦେବାରେ ନାରୀମାନଙ୍କର ହିଁ ବେସିକାଲି ବେଶୀ ଭୂମିକା ଥାଏ, କାହିଁକି ନା ପୁରୁଷ କମ୍ପାରିଜନ ରେ ନାରୀମାନେ ହିଁ ନାରୀମାନଙ୍କର ହିଁ ଏମିତି ଗୋଟେ ଶକ୍ତି ଅଛି ଯିଏକି ସବୁ ଜାଗାରେ ଆଡଜଷ୍ଟ କରି ନିଅନ୍ତି ଆଉ ସବୁ ଜିନିଷକୁ ଆପଣେଇ ନିଅନ୍ତି। ସେ ଯୋଉ ଆପଣେଇ ନେବା ଜିନିଷଟା ନାରୀମାନଙ୍କ ଭିତରେ ବହୁତ ଅଧିକ କରିକି ଥାଏ, ସେଥିପାଇଁ ଯୋଉ ଆମେ ଯୋଉ ଜାଗାକୁ ଆମର ଭାରତ ହଉଛି ଗୋଟେ ଯୋଉ ସେକୁଲାର କଣ୍ଟ୍ରି, ତ ଆମେ ଭାରତ ଯେକୌଣସି କୋଣକୁ ଯାଉ ନା କାହିଁ ଗୋଟେ ମାନେ ଯୋଉ ଭାତୃତ୍ୱ ଭାବ ସେଇ ଯୋଉ ଗୋଟେ ପ୍ରୀତି ସମସ୍ତଙ୍କ ପ୍ରତି ରେସପେକ୍ଟ ସେଇ ଜିନିଷଟା ଗୋଟେ ପୁରା ଫିଲ୍ ହୁଏ।
0: ବିଲକୁଲ ଠିକ କଥା। ତ ଆପଣ ଯେମିତି କହୁଥିଲେ କି ଆପଣଙ୍କ ମମି ପୋଡପିଠା ହେଲା ଘରେ ବନାନ୍ତି, ବିଭିନ୍ନ ପ୍ରକାରର ବନାନ୍ତି, ତ ଏଇଟା ଗୋଟେ ଆମେ କହିପାରିବା ମାଧ୍ୟମ ଯେ ବିଭିନ୍ନ ପ୍ରକାରର କଲଚର ବା ସଂସ୍କୃତିକୁ ଆମ ଘରେ ପରିବାର ସହିତ ପିଲାଙ୍କ ସହିତ ମାନେ ଇଣ୍ଟ୍ରୋଡ୍ୟୁସ କରିବାର ଗୋଟେ ସୁନ୍ଦର ମାଧ୍ୟମ।
1: ଓଡିଆ ମାନେ ବେଶୀ ଆକ୍ଚୁଆଲି ପିଠା ପସନ୍ଦ କରନ୍ତି, ସେମିତି ବେଙ୍ଗଲୀରେ ବି ଯେମିତି ଓଡିଆରେ ଅଛି ବାର ମାସରେ ତେର ପର୍ବ, ସେମିତି ଆମର ବେଙ୍ଗଲୀରେ ବି ବାର ମାସରେ ତେର ପାର୍ବଣ ବୋଲିକି ଅଛି, ତ ସେଇ ଗୋଟେ ପୌଷ ପାର୍ବଣ ବୋଲି ଅଛି, ସେଥିରେ ବେସିକାଲି ପିଠା ଉପରେ ଗୁରୁତ୍ୱ ଦିଆଯାଏ, ବେଶୀ ବିଭିନ୍ନ ପ୍ରକାରର ପିଠା ହୁଏ ଆଉ ସେଇଟାକୁ ସମସ୍ତେ ମାନେ ମିଶିକି ଖାଇବା ଏମିତି ସବୁ ଗୋଟେ କିଛି ରିଚୁଆଲ ଅଛି ସେଇଟା। ତ ସେଇ ଟାଇମରେ ଆମ ଘରେ ମୋ ମାମା ବହୁତ ବିଭିନ୍ନ ପ୍ରକାର ପିଠା କରନ୍ତି, ଯୋଉ ଓଡିଆର ପୋଡ ପିଠା ଯୋଉ କହିଲେ ପୋଡ ପିଠା ବିଭିନ୍ନ ଭେରାଇଟିର, ତାପରେ ବେଙ୍ଗଲୀର ଦୁଧ ପୁଲି ପିଠା ବୋଲି ଗୋଟେ କୁହନ୍ତି।
0: ବିଲକୁଲ ଠିକ କଥା। ତ ମାନେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ କହିପାରିବା ଆମେ ସମସ୍ତେ ଭାରତୀୟ ଆଉ ଆମ ଭିତରେ ଏକତା ବିଭିନ୍ନତା ମଧ୍ୟରେ ଏକତା ଏମିତି ହିଁ ବଜାୟ ରହିବା ଉଚିତ। ତ ଆପଣ ସମୟ ଦେଲେ, ଆପଣଙ୍କର ସୁନ୍ଦର କଥା ଗୁଡ଼ିଏ ବାଣ୍ଟିଲେ, ସେଥିପାଇଁ ଅନେକ ଧନ୍ୟବାଦ।
1: ଥ୍ୟାଙ୍କ ୟୁ।
2: ମ୍ୟାଡମ ନମସ୍କାର, ଆମ କାର୍ଯ୍ୟକ୍ରମ ପରିସରକୁ ଆପଣଙ୍କୁ ସ୍ୱାଗତ।
3: ନମସ୍କାର ସଂଗମିତ୍ର, ମୋ ନାଁ ହେଉଛି

0: ପୂଜା ମହାନ୍ତି। ମୁଁ ବର୍ତ୍ତମାନ ଆଇବି ବାଙ୍ଗାଲୋରରେ ଜେନେରାଲ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାମ କରୁଛି। ଆଉ ମୁଁ ବାଙ୍ଗାଲୋରରେ ରୁହେ, ଆଉ ଲେଖାଲେଖି କରିବାକୁ ଭଲ ପାଏ। ଲେଖାଲେଖି କରିବା ମୋର ଗୋଟିଏ ପେଶା। ଜନ୍ମସ୍ଥାନ ହେଉଛି ଜଗତସିଂହପୁର ଜିଲ୍ଲା, ଏବଂ ମୋର ଶାଶୁଘର ମଧ୍ୟ ହେଉଛି କଟକ ସହର। ଚାକିରି କରିବା ପାଇଁକି ବାଙ୍ଗାଲୋର ଆସିବାକୁ ପଡ଼ିଥିଲା, ଯେହେତୁ ମୋର କ୍ୟାମ୍ପସରେ ବାଙ୍ଗାଲୋରରେ ଚାକିରି ହେଇଥିଲା, ସେଥିପାଇଁ ମୁଁ ବାଙ୍ଗାଲୋର ଆସିକି ଏବେ ଚାକିରିଟା ଏଇଠି ହିଁ କରୁଛି।
1: ତ ଆପଣ ଯେତେବେଳେ ବାଙ୍ଗାଲୋରକୁ ଗଲେ ମାନେ ଜବ୍ କରିବା ପାଇଁ, ସେ ସମୟର ଦିନ ଗୁଡାକ କେମିତି ଥିଲା?
0: ତ ହଁ, ମୁଁ ନିଶ୍ଚିନ୍ତ ଭାବରେ କହିବି, ଆମେ ଯେତେବେଳେ ଓଡ଼ିଶା ଛାଡ଼ିକି ବାଙ୍ଗାଲୋର ଆସିଥିଲୁ, ବାଙ୍ଗାଲୋର ହେଉଛି ଗୋଟେ ଏମିତି ସହର ଯିଏ କଲଚରାଲ ଡାଇଭର୍ସିଟି ଉପରେ ସମସ୍ତ ଲାଇକ ଭାଷାଭାଷୀ ଲୋକମାନଙ୍କୁ ନେଇକି ଗୋଟେ ଛୋଟ ସହର କହିପାରିବ। ମୁଁ ଏଥିରେ ଏଠିକାର ଲୋକାଲ ଲୋକ, କନ୍ନଡ ଭାଷାଭାଷୀ ଲୋକଙ୍କୁ ବି ଦେଖିଛି, ତାପରେ ତାମିଲ ମାନଙ୍କୁ ଦେଖିଛି, ତେଲୁଗୁ ମାନଙ୍କୁ ଦେଖିଛି, ଆଉ ବହୁତ 7-8 ଲକ୍ଷ ତ 10 ଲକ୍ଷ ପାଖାପାଖି ଓଡ଼ିଆ ଲୋକ ହିଁ ଅଛନ୍ତି, ବେଙ୍ଗଲିଜ ଅଛନ୍ତି, ବିହାରୀ ଅଛନ୍ତି, ତ ବିଭିନ୍ନ ପ୍ରକାର କଲଚର ଗୋଟେ ସମନ୍ୱୟ କହିପାରିବ ଏଇ ସହରଟିକୁ। ତ ମୁଁ ଯେତେବେଳେ ପ୍ରଥମେ ଚାକିରି କରିବା ପାଇଁ ଏଠିକି ଆସିଥିଲି, ସୁବିଧା ହେଇଥିଲା, କିନ୍ତୁ ମତେ ଗୋଟିଏ ମାନେ ଯେହେତୁ ବହୁତ ଗୁଡ଼େ ଭାଷା ସେମାନେ ଲୋକାଲ ଲାଙ୍ଗୁଏଜ ରେ କଥା ହୁଅନ୍ତି, ବହୁତ ଗୁଡ଼େ ଶବ୍ଦ ମତେ ଜଣା ନଥିଲା, କିନ୍ତୁ ମୁଁ ଗୋଟେ ଜିନିଷ ଅନୁଭବ କଲି ଯେ ସେମାନେ ନିଜେ ବହୁତ ସାହାଯ୍ୟ କରନ୍ତି। ଯୋଉ ଜିନିଷ ସେମାନେ ଭାବନ୍ତି ଆମେ ତାଙ୍କ ଲୋକାଲ ଭାଷାରେ ବୁଝିପାରୁନୁ, ସେ ଆମକୁ ହିନ୍ଦୀ କି ଇଂଲିଶ ରେ ବୁଝିବା ପାଇଁ ଟ୍ରାଏ କରନ୍ତି ବା କଥା ହୁଅନ୍ତି, ଆଉ ସେଇଥିପାଇଁ ବୋଧ ହୁଏ ଏଠି ଟିକେ ରହିବା ସହଜ ହେଇଯାଇଥିଲା। ଏଟା ମୋ ପାଇଁ ନୁହେଁ, ଏଟା ଅନେକ ପାଇଁ। ବହୁତ ଜଣ କୁହନ୍ତି କି ଭାଷାକୁ ନେଇକି ଅସୁବିଧା ହୁଏ, କିନ୍ତୁ ମୁଁ କେବେ ଭାଷାକୁ ନେଇ ଅସୁବିଧା ଅନୁଭବ କରିନି।
1: ତେବେ ଆପଣଙ୍କର ବାଙ୍ଗାଲୋରରେ ରହିବା ଏଯାବତ୍ କେତେ ବର୍ଷ ହେଇଗଲାଣି?
0: ମୋର ବାଙ୍ଗାଲୋରରେ ରହିବା ଏଯାବତ୍ 11 ବର୍ଷ ହେଇଯିବ। ଜାଗାରେ ଗୋଟେ ମାନେ ଫ୍ରେଣ୍ଡଲି ଏନଭାୟରମେଣ୍ଟ ପାଇଛି, ଆଉ କେବେ ବି ଅସୁବିଧା ଅନୁଭବ କରିନି।
1: ଆଚ୍ଛା, ଆପଣ ଯେମିତି କହୁଥିଲେ କି ଆପଣଙ୍କୁ ଯଦି ଅସୁବିଧା ହୁଏ କୌଣସି ଲୋକାଲ ଲାଙ୍ଗୁଏଜ ଜାଣିବା ପାଇଁ, ତ ସେଠାକାର ଲୋକାଲ ମାନେ ଯୋଉମାନେ ଥାନ୍ତି ସେମାନେ ଆପଣଙ୍କୁ ସ୍ଥାନୀୟ ବାସିନ୍ଦା ମାନେ ହେଲ୍ପ କରିଦିଅନ୍ତି ଇଂଲିଶ କିମ୍ବା ହିନ୍ଦୀରେ କହିକି, ତ ଆପଣ ସେମିତି କିଛି ୱାର୍ଡ କହିପାରିବେ ଯୋଉଟା ଆପଣ ପ୍ରଥମେ ପ୍ରଥମେ ଜାଣିପାରୁନଥିଲେ ଏବେ କିନ୍ତୁ ଜାଣିଗଲେଣି?
0: ବହୁତ ମାନେ ୱାର୍ଡ ଅଛି, ଯେମିତି ପ୍ରଥମେ ପ୍ରଥମେ ସେମାନେ କହୁଥିଲେ ଗୋଟିଲା, ମାନେ ମୁଁ ଜାଣିନି ହେଲା, ତ ମୁଁ ତାକୁ ଗୋଟେ ଜିନିଷ ପଚାରୁଥିଲି, ନାଙ୍କି ଗୋଟିଲା ମାନେ ସେମାନେ ବହୁତ ଫ୍ଲୁଏଣ୍ଟଲି କହନ୍ତି, ମୁଁ ଟିକେ କନଫ୍ୟୁଜ ହେଇଯାଏ କାହିଁକି ନା ଏ ଶବ୍ଦ ସମ୍ପୂର୍ଣ୍ଣ ହବନି ନା ଓଡ଼ିଆ ଇଂଲିଶ, ତ ମୁଁ ପୁରା ବହୁତ କନଫ୍ୟୁଜ ହେଇଯାଏ। ତାପରେ ସେମାନେ ବି ହିନ୍ଦୀ ଇଂଲିଶ ବହୁତ ଗୁଡ଼େ ଲୋକାଲ ଲୋକ ଜାଣି ନଥାନ୍ତି ନା, ସେମାନେ ଯୋଉଟା ମାନେ ରିଲେଟେଡ୍ ୱାର୍ଡ ନେଇକି ବୁଝାନ୍ତି, ଯେମିତିକି ଏନ୍ ମାର୍ଟେରିଆ, ହଁ ତ କଣ କରୁଛ,
1: ତ ଆପଣ ସେଠି ଆମ ଓଡ଼ିଆ ପରମ୍ପରାକୁ କେମିତି ମାନେ ରିପ୍ରେଜେଣ୍ଟ କରନ୍ତି ବା କେମିତି ସେଠି ପାଳନ କରନ୍ତି, ଆଉ ସେମାନଙ୍କର କୋଉ କୋଉ ପର୍ବ ଆପଣ ପାଳନ କରନ୍ତି?
0: ଯୋଉ କହନ୍ତି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ଏଇ ଜିନିଷଟା ବାହାରକୁ ଆସିବା ପରେ ତମେ ବହୁତ ସୁନ୍ଦର ଭାବରେ ଅନୁଭବ କରିପାରିବ। ମୁଁ କହିବି, ମୁଁ ଅନ୍ୟ ମାନେ ଷ୍ଟେଟ କି ମାନେ ଜାଗା କଥା କହିବି, ସିଟି କଥା ଜାଣିନି, କିନ୍ତୁ ମୁଁ ଚେନ୍ନାଇରେ 4 ମାସ 5 ମାସ ରହିଛି, କିନ୍ତୁ ମୁଁ ଯେତେ ଦିନ ଲାଇକ ବାଙ୍ଗାଲୋରରେ ରହିଛି, ମୁଁ ଯେତେ ଫିଲ୍ କରିଛି ଯେ ଏଇଠି ଓଡ଼ିଶାର ସବୁ ପର୍ବପର୍ବାଣି ପାଳନ କରାଯାଏ, ସବୁ ପର୍ବପର୍ବାଣି। ମୁଁ ଯେତେବେଳେ ପ୍ରଥମେ କ୍ୟାବଜେମିନି ଜଏନ୍ କରିଥିଲି, ସେତେବେଳେ ଆମେ ଉତ୍କଳ ଦିବସ ପାଳନ କରୁଥିଲୁ 1 ଏପ୍ରିଲ୍ରେ। ଉତ୍କଳ ଦିବସ ଓଡ଼ିଶାରେ ଯେତିକି ଧୁମଧାମରେ ପାଳନ ହଉଥିଲା, କ୍ୟାବଜେମିନିରେ ବି ସେତିକି ଧୁମଧାମରେ ପାଳନ କରୁଥିଲୁ ଆମେ, ଆଉ ସେଇଟା ନା ଓଡ଼ିଶୀ ଡାନ୍ସ ହୁଏ, ସମ୍ବଲପୁରୀ ଡାନ୍ସ ହୁଏ, ଗୀତ ବୋଲା ହୁଏ, ସବୁ ଜିନିଷକୁ ବହୁତ ଆଡମ୍ବରରେ ପାଳନ କରାଯାଏ। ଆଉ ସବୁଠୁ ଭଲ ଜିନିଷ ହଉଛି ଏଇଟାକୁ ମାନେ ସବୁ ନନ୍ ଓଡ଼ିଆ ଲୋକାଲାଇଜ ମାନେ ସମସ୍ତେ ସପୋର୍ଟ କରନ୍ତି, ସମସ୍ତେ ଆସନ୍ତି, ବସନ୍ତି, ଫଙ୍କସନ୍ ଦେଖନ୍ତି, ମାନେ ସେମାନେ ବୁଝିପାରନ୍ତିନି, ବଟ୍ ସେମାନେ ଦେଖନ୍ତି ଆଉ ଏନ୍ଜୟ କରନ୍ତି। ସେଇଟା ଗୋଟେ ଦେଖାଯାଏ କି ଗୋଟେ କଲଚରାଲ ଡାଇଭର୍ସିଟି କେତେ ସୁନ୍ଦର ଭାବରେ ମାନେ ରିପ୍ରେଜେଣ୍ଟ କରେ। ତ ବେସିକାଲି ଏମାନଙ୍କର ଲୋକାଲ ପର୍ବ ଭିତରେ ଗୋଟେ ଉଗାଦି ବହୁତ ବଡ ମାନେ ଫେଷ୍ଟିଭାଲ, ଯୋଉଟାକୁ ହିନ୍ଦୁ ନବବର୍ଷ କୁହାଯାଏ ବା କର୍ଣ୍ଣାଟକର ନ୍ୟୁ ଇୟର ବୋଲି କୁହାଯାଏ। ତ ସେଟା ସେଇଠି ମାନେ ତାଙ୍କର ସ୍ପେସିଫିକ ଖାଦ୍ୟ, ତାପରେ ତାଙ୍କର ଘର ପୁରା ସୁନ୍ଦର ଭାବରେ କ୍ଲିନ୍ କରନ୍ତି, ଯେମିତି ଆମେ ଓଡ଼ିଆ ନୂଆବର୍ଷ ପାଳନ କରୁ, ତାଙ୍କର ସେମିତି ଗୋଟେ ନୂଆବର୍ଷ ଅଛି। ତ ମୁଁ ଗୋଟେର ଉଦାହରଣ ଦଉଛି କେବଳ, ତ ସେଇଟାକୁ ଆମେ ବି ମାନେ ଖୁବ ଧୁମଧାମରେ ପାଳନ କରୁ। ଆମ ସୋସାଇଟି, ଆମେ ଯୋଉ ସୋସାଇଟି ଭିତରେ ହଉଛୁ, ସେଠି ସବୁ କଲଚର ଆଉ ସବୁ ଇଏର ଲୋକମାନେ ଅଛନ୍ତି, କନ୍ନଡ଼ା ତାମିଲ ଲାଇକ ସବୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ. ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ୍ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର. ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3 ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା UPSC. ଏବଂ IPL କ୍ରିକେଟରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍. ପଞ୍ଚରାଷ୍ଟ୍ରୀୟ ଗସ୍ତକୁ ସଫଳତାର ସହ ସମ୍ପନ୍ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି. ଗତ 15 ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଗସ୍ତରେ ଯାଇଥିଲେ. ଶେଷ ପର୍ଯ୍ୟାୟରେ ଇଟାଲୀ ଗସ୍ତ ଶେଷ କରି ଶ୍ରୀ ମୋଦି ନୂଆଦିଲ୍ଲୀ ଫେରିଛନ୍ତି. ଇଟାଲୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଓ ପରସ୍କର ସ୍ୱାର୍ଥ ସମ୍ବଳିତ ବୈଷୟିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି. ଶ୍ରୀ ମୋଦିଙ୍କୁ ଇଟାଲୀର ସମ୍ମାନଜନକ UN ଏଗ୍ରିକୋଲା ମେଡାଲ ପ୍ରଦାନ କରାଯାଇଛି. ଦ୍ୱିପାକ୍ଷିକ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଇଟାଲୀ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି. ଇଟାଲୀ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ର ନେଇ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ସେଗୁଡ଼ିକ ମଧ୍ୟରେ କୃଷି, ବିରଳ ଖଣିଜ ସାମଗ୍ରୀ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ଅନ୍ତର୍ଭୁକ୍ତ. ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ବୃଦ୍ଧି ନେଇ ପାରସ୍ପରିକ ସହଯୋଗ ପ୍ରଦାନ ଉପରେ ସହମତି ପ୍ରଦାନ କରିଛନ୍ତି. ଉଭୟ ଦେଶ 2027 ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଭାବେ ଘୋଷଣା କରିଛନ୍ତି. ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି. କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି. ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷ୍ୟ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି. ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନବନ୍ଦର ସ୍ୱାସ୍ଥ୍ୟସେବା ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି. ଫେରିବାର 21 ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତର ସେବା ପ୍ରଦାନ କରିବାକୁ କୁହାଯାଇଛି. ସନ୍ଦିଗ୍ଧଙ୍କ କ୍ଷେତ୍ରରେ ଯାତାୟତ ଇତିହାସର ସମ୍ପୂର୍ଣ୍ଣ ବିବରଣୀ ସ୍ୱାସ୍ଥ୍ୟସେବା କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି. ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ ପାଳନକୁ ସୁନିଶ୍ଚିତ କରିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଓ ଜନସ୍ୱାସ୍ଥ୍ୟ ପଦକ୍ଷେପ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବାକୁ ଯାତ୍ରୀଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି. କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପ୍ରଦାନ ଅଧିକ ତ୍ୱରାନ୍ୱିତ ହୋଇପାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି. ଜେନେଭାଠାରେ 79 ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି, କୃତ୍ରିମ ବୁଦ୍ଧିମତାର ସଠିକ୍ ଉପଯୋଗ ପାଇଁ ସୁଦୃଢ଼ ବ୍ୟବସ୍ଥା, ଗବେଷଣାଲବ୍ଧ ଜ୍ଞାନ ଏବଂ ନିୟମିତ ତଦାରଖର ଆବଶ୍ୟକତା ରହିଛି. କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ସମ୍ଭାବନାଗୁଡ଼ିକ ଉପରେ ଶ୍ରୀ ନଡ୍ଡା ଏହି ଅବସରରେ ଆଲୋକପାତ କରିଛନ୍ତି. ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଭାରତରେ 2015 ଡିଜିଟାଲ ଇଣ୍ଡିଆ ପଦକ୍ଷେପ କାର୍ଯ୍ୟକାରୀ ହୋଇଆସୁଛି. ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜ ଏବଂ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ. କୃତ୍ରିମ ବୁଦ୍ଧିମତା ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଉପଯୋଗ ପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷଣ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀମାନଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ସେବା ପ୍ରଦାନ କରିବାକୁ ଗୁରୁତ୍ୱ ଦିଆଯାଇଛି। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ୍ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ CDSCU କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଏବଂ ଆମଦାନୀ ପ୍ରସ୍ପେକ୍ଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୁସ୍ଥବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ୍ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା ଏବଂ ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଦେଶରେ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ହିଂସା ବିରୋଧରେ ଲଢ଼େଇରେ ପ୍ରାଣବଳୀ ଦେଇଥିବା ବ୍ୟକ୍ତିଙ୍କ ତ୍ୟାଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ May 21 ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଇଥାଏ। 1991 May 21 ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମାନବ ସମାଜରେ ଯାହାର ସାଂସ୍କୃତିକ ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ May 21 ପାଳନ କରାଯାଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚା ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷି କ୍ଷେତ୍ରରୁ ଚା କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଦେଶରେ ଚା ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିଚାଳନା, ପ୍ରଶାସନିକ ସମନ୍ୱୟ ଏବଂ ଲୋକଙ୍କ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପୁଲିସ୍ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାମଲାଗୁଡ଼ିକର ଶୀଘ୍ର ସମାଧାନ, ବ୍ଲକ୍ସ୍ତରରେ ମିଳିତ ସମୀକ୍ଷା ବୈଠକ, ବେଆଇନ ଖଣିଜ ପଦାର୍ଥ ଚୋରି ବିରୋଧରେ ଚଢ଼ାଉ ଏବଂ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଚାରୁରୂପେ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଛି। ସମ୍ବେଦନଶୀଳ ସ୍ଥାନରେ CCTV ଲଗାଇବା, ଟ୍ରାଫିକ୍ ପରିଚାଳନାର ସୁଧାର ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କାର୍ଯ୍ୟ ସ୍ୱୟଂଚାଳନ ପ୍ରଣାଳୀ ଉଶ୍ୱାସର ସଫଳ କାର୍ଯ୍ୟାନ୍ୱୟନ ନେଇ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ 79 ସରକାରୀ କାର୍ଯ୍ୟାଳୟରେ ଉଶ୍ୱାସକୁ ବ୍ୟବସ୍ଥିତ କରାଯାଇଛି। April 1 ଗତ ସୋମବାର ପର୍ଯ୍ୟନ୍ତ ଫାଇଲ୍ ଓ ଡାକ ପ୍ରକ୍ରିୟାକରଣର ସ୍ଥିତି, ବିଭିନ୍ନ ବିଭାଗରେ ଉଶ୍ୱାସ ବ୍ୟବହାର ଏବଂ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୁଚାରୁରୂପେ ଡିଜିଟାଲ ଶାସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ୟୁନିସେଫ୍ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଦଳ ଗଜପତି ଜିଲ୍ଲା କାଶୀନଗରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛି। ୟୁନିସେଫ୍ର ଦଳ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଚ୍ଛତା, ନିରାମୟ ଔଷଧ ବଣ୍ଟନ ପ୍ରକ୍ରିୟା, ରୋଗୀ ସେବା ବିଶେଷ କରି ମହିଳା ପ୍ରସବ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ଉନ୍ନୟନ କମିଟି

ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କାବେରୀ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ସୁରେଶ ୱାଡକର।

ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ରାତି 10:00ରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ 10:30ରେ ଶୁଣିବାକୁ ପାଇବେ ଶ୍ରୀ ଜଗନ୍ନାଥ ଭଜନ। ଏ ଥିଲା ଚଳିତ ଅଧିବେଶନର କାର୍ଯ୍ୟସୂଚୀ।

ରାତି 8ରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ସମାଚାର ସନ୍ଧ୍ୟା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ 8:45। ସ୍ପଟଲାଇଟ୍ ଶୁଣିବାକୁ ପାଇବେ ରାତି 9:15। 9:30ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ।

ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସକାଳ 6:05 ପ୍ରଚାର କରିବୁ ଆରାଧନା। 6:35 ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ଅନୁଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀରାମଚରିତ ମାନସ ପ୍ରଚାର କରିବୁ ସକାଳ 6:40। ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରଚାର କରିବୁ 7:10 ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ପରିକ୍ରମା ଶୁଣିବାକୁ ପାଇବେ ସକାଳ 7:25। 7:40 ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ଅଞ୍ଜଳି ଆକାଶବାଣୀ କଟକ କେନ୍ଦ୍ରରୁ।

ଶୁଣିଲେ ଭକ୍ତି ଗୀତ ଆକାଶବାଣୀ ପୁରୀ ଶୁଣନ୍ତୁ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଛନ୍ତି ଆକାଶବାଣୀର କଳାକାରମାନେ ଗୀତ ରଚନା ସନ୍ଧ୍ୟାରାଣୀ ମିତ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସନ୍ତୋଷ ପିଙ୍କ।

0: ଆଜିର କାର୍ଯ୍ୟକ୍ରମରେ ଆମେ ଯାହାଙ୍କୁ ପାଇଛୁ ସିଏ ହେଲେ ସ୍ୱର୍ଣ୍ଣଲତା ମେହେର, ବରପାଲି ଗ୍ରାମର ବାସିନ୍ଦା। ତାଙ୍କ ବିଷୟରେ ଆମେ ଯେତିକି ଜାଣିଛେ, ବୁଣାକାର ପରିବାରର ବହୁଟିଏ ସଂଘର୍ଷ କରିଛନ୍ତି ଆଉ ନିଜର ପ୍ରତିଭା ବଳରେ ସିଏ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ନମସ୍କାର ମ୍ୟାଡ଼ାମ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
1: ନମସ୍କାର।
0: କେତେ ବର୍ଷ ହେଲାଣି ମ୍ୟାଡ଼ାମ ବାହାଘର?
1: 77 ସାଲ ମୋର ବାହା ହେଇଥିଲା।
0: ସେମିତି ଯଦି ଅନୁମାନ କରିବା 47 ବର୍ଷ ପୁରି ଗଲାଣି, 48 ବର୍ଷ
1: ଚାଲିଛି।
0: ଆପଣ ଯେତେବେଳେ ବାହା ହେଲେ, ବହୁଟେ ହେଇ ଘରକୁ ଆସିଲେ, ସେତେବେଳେ ଏ ବୁଣାବୁଣି କାମ ଜାଣିଥିଲେ?
1: ନାଇଁ ନାଇଁ ଜାଣି।
0: ତେବେ ଯେତେବେଳେ ବାହା ହେଲେ, ଦେଖିଲେ ଘରେ ସମସ୍ତେ ବୁଣାବୁଣି କାମ କରୁଛନ୍ତି, ସେଇ ଅନୁଭୂତି କେମିତି ଥିଲା, କଣ ଥିଲା ସେତେବେଳର ପରିସ୍ଥିତି?
1: ନାଇଁ, ଯେତେବେଳେ ମୁଇଁ ତ ବାହା ହେଇକିରି ଆସିଲି, ମୁଇଁ ତ କିଛି କାମ କରି ନାଇଁ ଜାଣୁଥାଏ, ଆମର ସୂତା କାମଟା ନାଇଁ ଜାଣୁଥାଏ। ବେଲେ ମୋର ଶାଶୁରା ଯେନ୍ ଥିଲେ, ସୋଏ ସିଙ୍ଗିଲ ସୂତା ବୋଲନ୍, ଆଜିକାଲି ତ ଦେଖା ନାଇଁ ସେ ସୂତା, ଏତେ ଫାଇନ୍ ସୂତା, ପତଳା ସୂତା ଯିଏ, ସେ ସୂତା ମତେ ବୋଇଲେ ତୁଇ ସୂତାକେ ଉକୁଲ ବୋଇଲେ, ତାକେ ବାହାର କରା ସବୁ ବୋଇଲେ, ବୁଣା କାମରେ ଲଗାମା ସବୁ ବୋଇଲେ। ବେଲେ ମୁଇଁ ନାଇଁ ଜାଣୁଥିଲି, ସେମାନେ ମତେ ଶିଖାଲେ, ବେଲେ ମୁଇଁ ସେଟା ଶିଖିଲି ଆର ସେ କାମଟା ମୁଇଁ କଲି। ସେଟା ଶିଖି ଶିଖିକିରି ଲାଷ୍ଟକେ

0: ଯେତେବେଳେ ବିବାହ ପାଇଁ ପ୍ରସ୍ତାବ ପଡିଲା ଆପଣ ତ କାମ ଜାଣିନାହାନ୍ତି, ଆଉ ଏମାନେ ଘରେ ଆପଣଙ୍କର ଶ୍ୱଶୁର ମଧ୍ୟ ଜଣେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବୁଣାକାର, ତେବେ ଏଇଭଳିଆ ଗୋଟେ ପରିବାରକୁ ଯେତେବେଳେ ଆପଣ ବୋହୂ ହେଇକି ଯିବାର କଥା ଉଠିଲା, ଭୟ ଲାଗିଲା କି ମନରେ?
1: ହଁ, ଟିକେ ଲାଗୁଥିଲା, ଏନ୍ତା କାମ ଟିକେ କର ଶିଖବା କରବାରଟା ତ ଟିକେ ନିଜକେ ବି ନାଇଁ ଜାଣିଥିଲା କାମ, ହେନ୍ତି ଦେଖୁଥିଲୁ ତାଙ୍କର ଘରକେ ଯାଉଥିଲୁ ତାଙ୍କର ଘରେ ଦେଖୁଥିଲୁ।
0: ତେବେ ତାର ଗୋଟିଏ ମାତ୍ର ସାକ୍ଷୀ ହେଉଛନ୍ତି ଆପଣଙ୍କର ସ୍ୱାମୀ, ସ୍ୱାମୀଙ୍କର ନାଁଟା ଟିକେ କହିଲେ। ତାହେଲେ ଆମେ କହିଦଉଛୁ, ଆପଣଙ୍କର ସ୍ୱାମୀ ହେଉଛନ୍ତି ଦୟାଳୁ ଚରଣ ମେହେର। ଏ ସୁନ୍ଦର କଥାଟିଏ ଗୃହିଣୀ ମାନେ ଆମର ଜାଣିସାରିବେଣି, ଯେଉଁମାନେ ଭୁଲି ଯାଇଥିବେ ଯେ ସ୍ୱାମୀଙ୍କ ନାଁ ନବାକୁ ପୁରସ୍କାର ପ୍ରାପ୍ତ ଏତେ ସମ୍ମାନ ପାଇଥିବା ଆମର ଆଜିର ଯିଏ ଅତିଥି ସିଏ କୁଣ୍ଠାବୋଧ କରୁଛନ୍ତି। ତେବେ ସୁନ୍ଦର ବାର୍ତ୍ତାଟିଏ, ଖୁବ ସମ୍ମାନ ବୋଧ ରହିଛି ଆପଣଙ୍କର ସ୍ୱାମୀଙ୍କ ପ୍ରତି। ଆପଣ କାମ ଶିଖିନଥିଲେ ଜାଣିନଥିଲେ, ଆଜି କିନ୍ତୁ ଅନେକ ପୁରସ୍କାର ସାଉଁଟିଲେଣି। ଘରେ ଖାଲି ବୁଣାବୁଣି କାମ କରନ୍ତି ନା ଅନ୍ୟ ସବୁ କାମ କରନ୍ତି? ଅନ୍ୟ ସବୁ କାମ କରିବା ପାଇଁ କିଏ ଅଛନ୍ତି ସାହାଯ୍ୟ କରିବା ପାଇଁ?
1: ନା, ବୁଣାବୁଣି କାମ ସବୁ, ବୁଣାବୁଣି ବାନ୍ଧ ରଙ୍ଗ
0: ପୁରା ଶାଢୀ ଯାକ ତିଆରି ହଉଛି।
1: ଶାଢୀ ଯାକ ବହୁତ ପରିଶ୍ରମ, ଏଟା ପରିଶ୍ରମ ନାଇଁ ହେଲେ ନାଇଁ ହୁଏ।
0: ଆଜ୍ଞା, ଏ ଯୋଉ ପିନ୍ଧିଛନ୍ତି ଆପଣ ଲୁଗାଟା, ସେ ଲୁଗାଟା ଆପଣ ନିଜେ ବୁଣିଛନ୍ତି?
1: ନାଇଁ, ଆମର ବୁଣାକାର ବି ଅଛନ୍।
0: ଆଜ୍ଞା,
1: ଆମେ ବି ବୁଣୁଥିଲୁ, ଆଗେ ବୁଣୁଥିଲୁ, ଏହା ତ ଆମେ ବୁଣାବୁଣି ନା କରୁ, ବୟସ ହେଇଗଲା ନା।
0: ଆଜ୍ଞା, ଆପଣ କେତେ ରଖିଛନ୍ତି ପାଖାପାଖି ସାହାଯ୍ୟ କରିବା ପାଇଁ ଲୋକ, ଆପଣଙ୍କର ବୁଣାକାର କେତେ ରହିଛନ୍ତି?
1: ଅଛନ୍, ବହୁତ ଅଛନ୍, ଇହାଦେ ଆଗେ ତ ଆମେ ବହୁତ ଲୋକଙ୍କୁ ଶିଖେଇ ସାରିଲୁନୁ।
0: ଆଜ୍ଞା,
1: ସେମାନେ ବି ପୁରସ୍କାର ମାନେ ବି ପାଇସାରିଲେନୁ ତାଙ୍କୁ ଶିଖେଇ ଶିଖେଇ କରି।
0: ଆଜ୍ଞା, ତ ଘରେ କିଏ କିଏ ଅଛନ୍ତି ପରିବାରରେ?
1: ପରିବାରରେ ଆମର ଏହା ଦେଖୁ, ପରିବାରରେ ଆମର ତ ଦୁଇ ପୁଅ, ବଡ଼ ପୁଅଟା ସେ ଅଲଗା ଅଛି, ଝିଅଟା ବାହା କରିଦେଲୁ ନ, ଆର ସାନ ପୁଅଟା ଆମର ସାଙ୍ଗେ ଅଛି।
0: ଆଜ୍ଞା, ହେଲେ ସାନ ପୁଅ ବୋହୁ, ଆପଣ ସ୍ୱାମୀ ସ୍ତ୍ରୀ,
1: ଆର ଆମର ଦୁଇଟା ନାତି ଅଛନ୍।
0: ଦୁଇଟା ନାତି, ତେବେ ବୋହୁ ଜାଣିଛନ୍ତି କି ନାଇଁ ବୁଣାବୁଣି?
1: ଏଇଟା ତ ଆସିଛେ, ସେ ନୁହେଁ ଶିଖେ, ସେ ବି ଶିଖବା ସେଟା।
0: ତେବେ ଆପଣଙ୍କର ଆଗ୍ରହ ହଉନି ଯେ କି ତାଙ୍କର ଆଗ୍ରହ ସେ ପ୍ରକାଶ କରିଛନ୍ତି ଯେ ମାନେ ଯେମିତି ଆପଣ ଯାଇକି ବହୁତ ଜାଗାରେ ପୁରସ୍କୃତ ହେଇକି ଆସିଲେଣି, ସେମିତି ସେ ବି ପୁରସ୍କାର ଆଣନ୍ତୁ?
1: ହଁ, ଯିଏ କରବ ଜୀବନଟା। ଶୁଣୁ, ମୁଁ ଗୋଟେ କଥା କହିଦଉଛି, ଆମର ବୁଣା କାମଟା ଏମିତି କାମଟିଏ ଯେ ମୋର ଜୀବନରେ ମୁଇଁ ଯେତିକି ପରିଶ୍ରମଟେ କରିଛି ସେ ପରିଶ୍ରମ କରିବାଟା ବହୁତ ମୁସ୍କିଲ ହେ, ଇହାଦେ ବି ମୋର ଆଖି ବି ଧାର ବୋହି ପଡ଼ବା ସେନ୍ତା ପରିଶ୍ରମ।
0: ନିହାତି, ସେଇ କଥା ତ ଆମେ ଜାଣିବା ପାଇଁ ଚାହୁଁଛୁ, ସେଇ ସଂଘର୍ଷର କାହାଣୀ।
1: ସେଇ ସଂଘର୍ଷ, ସଂଘର୍ଷ ନାଇଁ ହେଲେ ତ ନାଇଁ ହୁଏ, ଆଗକେ ତ ମନୁଷ୍ ବଡ଼ ହୋଇ ନାଇଁ ପାରେ, ଆଗକେ ଚଢ଼ି ନାଇଁ ପାରେ ଜୀବନ। ଦେଖ ଏମିତି କଥା ଥିଲା, ଆମେ ଦେଖ ଆମେ ସମସ୍ତେ ଗୋଟେ ଜାଗାରେ ଥିଲୁ, ମୋର ଶାଶୁ ଶ୍ୱଶୁର ମୋର ଦିଅର ଥିଲେ ନନ୍ଦ ଥିଲେ ସମସ୍ତେ ଆମେ ଗୋଟେ ଜାଗାରେ ଥିଲୁ, ଯେତେବେଳେ ଆମେ ଅଲଗା ହୋଇଗଲୁ ସେତେବେଳେ ଆମର ଜୀବନରେ ଗୋଟେ ଦୁସରା ଆସିଗଲା, ଆମକୁ ଖାଇବାର ମଧ୍ୟ ନାଇଁ ଥାଇ। ଗୋଟେ ଛୁଆ 5 ବରଷ, ଗୋଟେ ଛୁଆ 2 ବରଷ, ଗୋଟେ ଛୁଆ 6 ମାସ, ସେ ଟାଇମରେ ଯେନ୍ କାମ ପଡିଛି ଦିନ ଆର ରାତି ଏକାକାର ହୋଇଯାଇଛି କାମ କରିବାର।
0: ତ ବର୍ତ୍ତମାନ ଯୋଉ ସ୍ଥିତି, ଆପଣ ଅନେକ ଜାଗାରେ ପୁରସ୍କୃତ ହେଇସାରିଲେଣି, କୋଉ କୋଉ ଜାଗା ମ୍ୟାଡାମ ଆପଣ ଯାଇଛନ୍ତି?
1: ପ୍ରତିବର୍ଷ ଦିଲ୍ଲୀ ଯାଉଛୁ।
0: ଆଜ୍ଞା,
1: 30 ବର୍ଷ ହେଲାଣି।
0: ବିଦେଶ କୁଆଡେ ଯାଇଛନ୍ତି?
1: ବିଦେଶ ତ ମୁଁ ଖାଲି ଇଥିଓପିଆ ଯାଇଥିଲି।
0: ଇଥିଓପିଆ?
1: ହଁ, ଆଫ୍ରିକା।
0: ଆଫ୍ରିକା,
1: ଆମର ଘରେ ମତେ ବି ଛାଡ଼ବାର କି କେହି ମନ ନାଇଁ ଥାଏ, ଗୋଟେ ଲେଡିସ୍ ଟିକେ ଆମେ ଏକଲା ନାଇଁ ଛାଡ଼ୁ ବୋଲି, କାରଣ ଆମର ଓଡ଼ିଶାରେ ବି କେହି ନାଇଁ ଯାଇ, ଖାଲି ମୁଁ ଏକଲା ଯାଇଥିଲି।
0: ହେଲେ ସେଠି ଡର ଲାଗିଲାନି?
1: ନାଇଁ, 22 ଲେଡିସ୍ ଯାଇଥିଲୁ।
0: ଆଚ୍ଛା, ସମସ୍ତଙ୍କ ସାଙ୍ଗରେ?
1: ସାରା ଇଣ୍ଡିଆରେ 22 ଲେଡିସ୍ ଇଏ ହୋଇଥିଲେ।
0: ଆପଣ କେବେ ଭାବି ନଥିବେ? ନାଇଁ
1: ନାଇଁ,
0: ଆଫ୍ରିକା କୋଉଠି ଆଉ ବରପାଲି ଗାଁ କୋଉଠି?
1: କୋଉଠି ସେଟା ମୁଇଁ ନାଇଁ ଜାଣି, ଏତିକି ବି ନାଇଁ ଜାଣିଥିଲି, ଖାଲି ପହଲା ଜାଣିଥିଲି ମୋର ଶ୍ୱଶୁର ଆମେରିକା ଯାଇଥିଲେ, 3 ମାସ ଥିଲେ ଆମେରିକା ଯାଇଥିଲେ, ହଂକଂ ଯାଇଥିଲେ।
0: ତ ସେଠିକି ଯୋଉ ଆପଣ ଯାଇଥିଲେ ମ୍ୟାଡମ ଆଫ୍ରିକା, ସେଇଠି କଣ କୋଉ କାମ ପାଇଁ ଯାଇଥିଲେ, କଣ ସବୁ କାର୍ଯ୍ୟକ୍ରମ ହେଇଥିଲା ସେଠି?
1: ସେଠି ଆମର ବୁଣା କାମ ଦେଖାବା ପାଇଁ ମୁଇଁ ଲୁମ୍ଟେ ଧରିକିରି ଯାଇଥିଲି, ଛୋଟିଆ ଲୁମ୍ଟେ ରଖିଛି, ସେ ଲୁମ୍ଟା ଧରିକିରି ଯାଇଥିଲି।
0: ସେଠି କେମିତି ବୁଣା ହଉଛି, ସୂତା କାମ କେମିତି ହଉଛି?
1: ସେଠି ତାଙ୍କର ବି ଲୁମ୍ ଆସିଥିଲା।
0: ଆଜ୍ଞା,
1: ଆର ଆମର ବି ଲୁମ୍ ଯାଇଥିଲା, ତାଙ୍କ ଲୁମ୍ଟା କାଣା ସେମାନେ ଦେଖନ୍ତି, ତାଙ୍କର ପ୍ଲେନ୍ ବୁଣା ନେଇ ଏନ୍ତା ନେ ବାହାରୁଥି ସବୁ ବାନ୍ଧ, ବେଲେ ଆମର ବୁଣାକେ ଦେଖନ୍ ଆର ସେମାନେ ବୋଲନ୍ କି ଇତାକର ବୁଣା ବି ହଉଛି ଆର ଫିଗର ବି ବାହାରୁଛି, ଦୁଇଟା ହଉଛି, ଆମଟା ଖାଲି ବୁଣା ହଉଛି ବୋଲନ୍।
0: ମାନେ ଯୋଉ ଆମେ ଶାଢୀରେ ଦେଖୁଛୁ, ନିଜେ ପିନ୍ଧୁଛୁ ମଧ୍ୟ, କିନ୍ତୁ ଆମର ସେତିକି ଅଭିଜ୍ଞତା ନାହିଁ ମ୍ୟାଡମ। ଏଇଠି ଆପଣଙ୍କୁ ମୁଁ ପଚାରିବା ପାଇଁ ଚାହିଁବି ସେଇ କଥାଟି, ଯେ ଯୋଉ ଆମେ ଚିତ୍ର ଦେଖୁଛୁ, ଶୁଆର ଚିତ୍ର ହେଲା, ଗଛର ଚିତ୍ର ହେଲା, ମୟୂର ଚିତ୍ର ହେଲା, ଏସବୁ ଚିତ୍ର କେମିତି ଆପଣ କନା ଦେହରେ ତାକୁ ପ୍ରସ୍ଫୁଟିତ କରନ୍ତି?
1: ସେଟା ପହଲା ଗୋଟେ ଡ୍ରଇଂ ହବ।
0: ଆଜ୍ଞା,
1: ଗୋଟେ ଡ୍ରଇଂ କଟା ହବ, ଡ୍ରଇଂ ହେଲେ ଡ୍ରଇଂ କେ ତାହାକେ ଗ୍ରାମ ବନା ହବ, ଗ୍ରାମରେ ତାହାକେ ମେଜରମେଣ୍ଟ କରିବେ କେତେ କାରିରେ କେତେ ବସବ, ଗୋଟେ ଜିନିଷଟେ ସେଟା କରିକି ତାହାକେ।

0: ଆମେ ସୂତାରେ ବାନ୍ଧିବୁ ସେଟା ସେଟା ତାର ସୂତାକେ ଉକୁଲମୁ ତାରକେ ଗୋଟେ ତାର ଫ୍ରେମ୍ ଅଛେ କମଡ଼ା ବୋଲସନ୍ ଆମର ସେନୁ ଲଗାମୁ ସେ ଗ୍ରାଫ୍ଟା ପକେଇ କରି ସେନୁ ବାନ୍ଧଟା ବାନ୍ଧିମୁ ସେଟା ଦେଖିକରି ସେଟା ଦେଖିକରି
1: କୋଉ ଗଣ୍ଠି ଯାକେ ଗଲେ ସେ ଫିଗରଟା ବାହାରିବ
0: ଯେ ସେଟା ଆମେ ଗଣ୍ଠି ନାହିଁ ସେ ଗଣ୍ଠିକେ ଯେ ଆମର ଗ୍ରାଫ୍ରେ ଥିବା ସେ ଗ୍ରାଫ୍ ଆଗରେ ଗୋଟେ ଗଣ୍ଠି ହେବା
1: ଆଚ୍ଛା
0: ସବୁ ଗୋଟେ ଗୋଟେ ଗୋଟେ ଗୋଟେ କରି ଦେଖୁନ ଗୋଟେ ଥି କେନୁ ପଚାଶ କେରା ଲାଗବା କେନୁ ଷାଠିଏ ଲାଗବା କେନୁ ଶହେ ଲାଗବା ତାର ମାନେ ସେନ୍ତା କରିକରି ସେଟା ଗଣ୍ଠି ପଡ଼ବା ଗଣ୍ଠି ପଡ଼ିକରି ସେଟା ବନ୍ଧି ହେବା ବାନ୍ଧି ସାରିଲେ ତାହାକେ ଆମେ ରଙ୍ଗ କର୍ମା ଧୂପ ସୂତାରେ ତ ବନ୍ଧା ହେବା

0: ଶୁଣିଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସନ୍ତୋଷ ପିଂ, ଉପସ୍ଥାପନା ବିଶ୍ୱଭାରତୀ ମିଶ୍ର। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ପୁଅ, ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି। ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ 2027 ମସିହା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ୍ ଜଳ ସୁବିଧା ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଭୁବନେଶ୍ୱରରେ ଆଜି ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି, 207 ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ 33 ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା 2402 ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯାଉଛି। ଅନ୍ୟ 14 ପ୍ରକଳ୍ପ କାର୍ଯ୍ୟ ଚଳିତ ମାସରେ ସମ୍ପୂର୍ଣ୍ଣ ହେବ। ଏହା ମାଧ୍ୟମରେ ଆହୁରି 1331 ଗ୍ରାମ ଉପକୃତ ହେବେ। 2024 ମସିହାରୁ ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଦୂର କରିବା ପାଇଁ 37,876 ନଳକୂପକୁ ଅନୁମୋଦନ କରାଯାଇଛି। ଚଳିତ ବର୍ଷ ମଧ୍ୟ ଜଳସଙ୍କଟ ପ୍ରବଣ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ 629 ଟ୍ୟାଙ୍କର ନିୟୋଜିତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
1: ଆମର ଜୁନ୍ ଲାଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଆକଳନ କରାଯାଇଛି। 35 ପ୍ରୋଜେକ୍ଟ ଆମେ ସେପ୍ଟେମ୍ବର ଲାଷ୍ଟ ସୁଦ୍ଧା ଆମେ ସମ୍ପୂର୍ଣ୍ଣ କରିବୁ। ଆମେ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାର ଜନସାଧାରଣଙ୍କୁ 207 ମେଗା ପ୍ରୋଜେକ୍ଟରୁ 82 ମେଗା ପ୍ରୋଜେକ୍ଟ ଲୋକ

0: ଓ କିଶୋରମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ଆଦି କ୍ଷେତ୍ରରେ ସମାନ ଦୃଷ୍ଟି ଦେବାକୁ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ 360 ଆପ୍ ବିକଶିତ କରାଯାଇଛି। ଏହି ଆପ୍ ମାଧ୍ୟମରେ ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦିଆଯାଇପାରିବ। ଆସନ୍ତା 15 ଦିନ ମଧ୍ୟରେ ଏହି ସୁବିଧା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଶିଶୁ ପାଇଁ ଦିନଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୁରକ୍ଷା, ବିକାଶ ଓ ବୌଦ୍ଧିକ ଉନ୍ନତି ପାଇଁ ସମସ୍ତ ବିଭାଗ ମିଳିମିଶି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରୁଷର ମସ୍କୋଠାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ ରମେୟାଙ୍କ ମୃତ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଛି। ଗଞ୍ଜାମ ଜିଲ୍ଲା ମାଧବନ୍ଧ ଗ୍ରାମର ମୂଳ ବାସିନ୍ଦା ଶ୍ରୀ ରମେୟା ରୁଷରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ 17 ତାରିଖରେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଡ୍ରୋନ୍ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆର୍ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଜାରି ରହିଥିବା ବିଭିନ୍ନ ଯୋଜନା ଏବଂ ଆଗାମୀ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବିକାଶ ସହ ଲମ୍ବିତ କାର୍ଯ୍ୟର ଶୀଘ୍ର ସମାଧାନ, ଆନ୍ତଃ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ କୋରକୁଣ୍ଡା ବ୍ଲକ ଗସ୍ତ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି, ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାକୁ ସ୍ୱାବଲମ୍ବୀ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ 5 ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କ ପରିବାରବର୍ଗଙ୍କ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଭାପୁରଠାରେ ସକ୍ଷମ ଦିବ୍ୟାଙ୍ଗ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 881 ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲା ଚାନ୍ଦପୁର ବିଜେପି ମହିଳା ମୋର୍ଚ୍ଚା ନେତୃତ୍ୱରେ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। 2027 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି, ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
1: ଆଜିର ପ୍ରସଙ୍ଗ ବିଷୟ ଆତଙ୍କବାଦ ନିରୋଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଭାରତ ବହୁ ଦଶନ୍ଧି ଧରି ଆତଙ୍କବାଦ ବିରୋଧରେ ଲଢ଼େଇ କରିଆସୁଛି। ପରିବର୍ତ୍ତିତ ଆତଙ୍କବାଦ କାର୍ଯ୍ୟକଳାପ ନେଇ ସୃଷ୍ଟ ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ଭାରତ ସ୍ୱତନ୍ତ୍ର ସଫଳ ରଣନୀତି ଆପଣେଇ ପାରିଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ହେଉଥିବା କ୍ଷତି ଏବଂ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଦେଶର ଯୁବବର୍ଗଙ୍କୁ ଆତଙ୍କବାଦ ଏବଂ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1991 ମେ ମାସ 21 ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆତଙ୍କବାଦ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ସ୍ମୃତିଚାରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ପାଳନ ଅବସରରେ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ନିରୋଧୀ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଭାରତ ବିଭିନ୍ନ ସମୟରେ ପଡ଼ୋଶୀ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଆହ୍ୱାନର ଶିକାର ହୋଇଛି। ପରିବର୍ତ୍ତିତ ସମୟ ସହ ତାଳ ଦେଇ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଆସିଛି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ସରକାର ଶୂନ୍ୟ

0: ସହନଶୀଳ ନୀତି ଆପଣାଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପକୁ ଭାରତ ସର୍ବଦା ନିନ୍ଦା କରିଆସିଛି। ଏଭଳି ପଦକ୍ଷେପକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ସମର୍ଥନ ପ୍ରଦାନ କରିବା ସହ ସେହି ନୀତି ଆପଣାଇବାକୁ ପ୍ରୟାସ ଜାରି ରଖିଛନ୍ତି। ହିଂସାତ୍ମକ କାର୍ଯ୍ୟକଳାପ କେବେ ହେଲେ ସମାଧାନର ମାର୍ଗ ନୁହେଁ ବୋଲି ଭାରତ ସର୍ବଦା ପ୍ରତିପାଦନ କରିଆସିଛି। ଦେଶବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆତଙ୍କବାଦ ନିରୋଧୀ ରଣନୀତି ପ୍ରହାରକୁ କାର୍ଯ୍ୟକାରୀ କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ସମାଜରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ସହିତ ଶାନ୍ତି, ସ୍ଥିରତା ଏବଂ ସହଭାଗିତାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସରକାରୀ ସ୍ତରରେ ବିଭିନ୍ନ ବିଭାଗୀୟ ଏବଂ ସଂସ୍ଥା ସମନ୍ୱୟ ମାଧ୍ୟମରେ ଏହି ପଦକ୍ଷେପକୁ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରଚାର ଓ ପ୍ରସାର, ଯୋଗାଯୋଗ ବ୍ୟବସ୍ଥା ଏବଂ ପାଣ୍ଠି ଯୋଗାଣକୁ ବନ୍ଦ କରିବା ପାଇଁ ପ୍ରହାର ଅଧୀନରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ ଏବଂ ମୁକାବିଲା କରିବା ଲକ୍ଷ୍ୟ ନେଇ ସରକାର ଏକ ସକ୍ରିୟ ଆଭିମୁଖ୍ୟ ଅନୁସରଣ କରୁଛନ୍ତି। ସଂଗୃହୀତ ଗୁପ୍ତ ତଥ୍ୟ ଆଧାରରେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ତ୍ୱରିତ ପ୍ରତିକ୍ରିୟା ସମ୍ପନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ତଥ୍ୟ ସଂଗ୍ରହ ଏବଂ ଏହା ଉପରେ କାର୍ଯ୍ୟାନ୍ୱୟନ ପାଇଁ ସ୍ୱତନ୍ତ୍ର ସମନ୍ୱିତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ସୁରକ୍ଷା ବାହିନୀର ସମ୍ମିଳିତ ଉଦ୍ୟମରେ ଏଥିପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରୁଛି। ଆତଙ୍କବାଦ ବିପଦ ଦୃଷ୍ଟିକୋଣ ଆଧାରରେ ଦୁର୍ବଳ କ୍ଷେତ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ସୃଷ୍ଟି କରାଯାଇଛି। ସେମାନଙ୍କୁ କେନ୍ଦ୍ରୀୟ ଆତଙ୍କବାଦ ନିରୋଧୀ ବାହିନୀ ଦ୍ୱାରା ଆବଶ୍ୟକ ସହଯୋଗ ପ୍ରଦାନ କରାଯାଉଛି। ଆତଙ୍କବାଦ କ୍ଷେତ୍ରରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ରାଜ୍ୟ ଓ କେନ୍ଦ୍ର ସମନ୍ୱୟ ମାଧ୍ୟମରେ ଦକ୍ଷତା ଓ ବିକାଶ ପାଇଁ ତାଲିମ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏଥିସହ ସୁରକ୍ଷା ସଂସ୍ଥାଗୁଡ଼ିକୁ ନୂତନ ଉପକରଣ, ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ର ନିୟମିତ ଭାବେ ପ୍ରଦାନ କରାଯାଉଛି। ତାଲିମ ଓ ଭିତ୍ତିଭୂମି ବିକାଶ ପାଇଁ ଆଧୁନିକୀକରଣର ପ୍ରୟାସ ଜାରି ରହିଛି। ବହୁପକ୍ଷୀୟ ସଂସ୍ଥା ମାଧ୍ୟମରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇପାରୁଛି। ଦେଶରେ ପ୍ରଚଳିତ ଆତଙ୍କବାଦ ନିରୋଧ ଆଇନ ତଥା ଅନ୍ୟାନ୍ୟ ଆଇନଗୁଡ଼ିକୁ ମାନବାଧିକାରକୁ ଗୁରୁତ୍ୱ ପ୍ରଦାନ କରିଆସୁଛି। ଆଇନ ଅନୁପାଳନ ସହିତ ଆତଙ୍କବାଦ ବିରୋଧରେ ଭାରତ ସମନ୍ୱିତ ଓ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରୁଛି, ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ ହେବା ସହିତ ଦେଶବାସୀଙ୍କର ମୌଳିକ ଅଧିକାର ସୁରକ୍ଷିତ ହୋଇପାରୁଛି। ଅନ୍ୟପକ୍ଷରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଆତଙ୍କବାଦୀ ସଂଗଠନ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି। ଭାରତୀୟ ଗୁଇନ୍ଦା ସଂସ୍ଥା ଏବଂ ଆଇନ ପ୍ରବର୍ତ୍ତନକାରୀ ପ୍ରତିଷ୍ଠାନଗୁଡ଼ିକ ଆତଙ୍କବାଦୀ କାର୍ଯ୍ୟକଳାପକୁ ବ୍ୟାହତ କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବା ପାଇଁ ଭାରତ ବିଭିନ୍ନ ରାଷ୍ଟ୍ର ସହ ଆଇନଗତ ସହାୟତା ତଥା ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷର କରିଛି। ସରକାରୀ ଓ ଘରୋଇ ଭାଗିଦାରିତାରେ ଆତଙ୍କବାଦ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପୁନରୁଦ୍ଧାର ଓ ପୁନଃ ପ୍ରକ୍ରିୟାକରଣ କାର୍ଯ୍ୟକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି। ପ୍ରହାର ଅଭିଯାନ ଅଧୀନରେ ଅନ୍ତର୍ଜାତୀୟ ଆତଙ୍କବାଦ କାର୍ଯ୍ୟକଳାପ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏକ ବ୍ୟାପକ ରୂପରେଖ ପ୍ରସ୍ତୁତ କରାଯାଉଛି। ଭବିଷ୍ୟତର ଆତଙ୍କବାଦ ବିପଦକୁ ହ୍ରାସ କରିବା ଲକ୍ଷ୍ୟ ନେଇ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବେଶ ଏବଂ ଘରୋଇ ଉଦ୍ୟୋଗ ସହଭାଗିତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଆସନ୍ତୁ ଆତଙ୍କବାଦ ବିରୋଧରେ ଏକତ୍ର ହେବା ଏବଂ ବିଶ୍ୱକୁ ଆତଙ୍କବାଦ ମୁକ୍ତ ସ୍ଥାନ ଭାବେ ଗଢ଼ି ତୋଳିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆତଙ୍କବାଦ ନିରୋଧ ଦିବସ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟବ୍ରତ ବେହୁରା। ଆପଣମାନେ କାର୍ଯ୍ୟ
2: ଶୁଣିଲେ ଆଜିର ପ୍ରସଙ୍ଗରେ ଇଲେକ୍ରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଶୁଣନ୍ତୁ ଓଡ଼ିଆ କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ପ୍ରଶାନ୍ତ ପାଢ଼ୀ, କଥାଚିତ୍ର ପ୍ରେମ ରୋଗୀ।

0: ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି, କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ବର୍ତ୍ତମାନ ପାଇଁ ସ୍ଥଗିତ। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗସ୍। ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ସମଗ୍ର ବିଶ୍ୱ ଏବେ ଭାରତକୁ ଏକ ବିଶ୍ୱସ୍ତ ସହଯୋଗୀ ଭାବରେ ଗ୍ରହଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଉପରେ ଆଲୋକପାତ କରି ନୂଆଦିଲ୍ଲୀଠାରେ ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋଏଲ କହିଛନ୍ତି, ଏହି ଗସ୍ତ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ସୁଯୋଗକୁ ନିଶ୍ଚିତ କରିଛି। ଗସ୍ତ ଅବସରରେ ଭାରତରେ 75 ରୁ 100 ବିଲିୟନ୍ ଡଲାର ନିବେଶ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିଶ୍ରୁତି ପ୍ରଦାନ କରିଛି। ଏଥିସହ ବିଭିନ୍ନ ରାଷ୍ଟ୍ର ସହିତ 57ଟି गुरुत्वपूर्ण चुक्ति स्वाक्षरित हुई छि बोली श्री गोयल कहिछंती।
1: बड़ी बड़ी कंपनियों के अंतर्राष्ट्रीय लेवल की फॉर्च्यून 500 कंपनियों के जो सीईओज हैं उनके साथ बातचीत हुई, उनके साथ आगे भारत में निवेश व्यापार और संबंधों बढ़ाने की चर्चाएं हुई। अगर हम सिर्फ ये जिन सीईओज के साथ माननीय प्रधानमंत्री जी ने बातचीत की उन्हीं का अगर वैल्यू देखें तो वो 3 ट्रिलियन डॉलर से ज्यादा इनकी वैल्यू बनती है। यानी भारत की जीडीपी के लेवल के सीईओज मिल के सब उनके ଚର୍ଚ୍ଚାଏ ହୋଇଏ ଆଗେ କି ଭାରତ କି ବିକାଶ ଯାତ୍ରା ମେ ଜୁଡ଼ନେ କେ ଲିଏ।
0: ଶ୍ରୀ ମୋଦିଙ୍କ ବିରୁଦ୍ଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଥିତ

ଅପମାନଜନିତ ମନ୍ତବ୍ୟକୁ ଶ୍ରୀ ଗୋଏଲ ଦୃଢ଼ ନିନ୍ଦା କରିଛନ୍ତି। ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱରେ ଶୀର୍ଷସ୍ଥାନକୁ ଉନ୍ନୀତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି AMCHM ବାର୍ଷିକ ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଗଡ଼କରୀ କହିଛନ୍ତି, ଜାପାନକୁ ପଛରେ ପକାଇ ଭାରତ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହୋଇଛି। ଆମେରିକା 79,00,000 କୋଟି ଟଙ୍କାର ଶିଳ୍ପ କ୍ଷେତ୍ର ସହିତ ଅଟୋମୋବାଇଲ୍ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଥିବାବେଳେ 39,00,000 କୋଟି ଟଙ୍କା ସହ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର ଏବେ 22,00,000 କୋଟି ଟଙ୍କାରେ ପହଞ୍ଚିଛି। ଏ କ୍ଷେତ୍ରରେ ବାର୍ଷିକ ଶିଳ୍ପ ଅଭିବୃଦ୍ଧି 30-40% ରହିଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ବିକଳ୍ପ ଇନ୍ଧନ ଏବଂ ଜୈବ ଇନ୍ଧନ, ଇଥାନଲ, ମିଥାନଲ, ବାୟୋଡିଜେଲ, LNG, ବୈଦ୍ୟୁତିକ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଦ୍ୱିପାକ୍ଷିକ ନିବେଶ ଏବଂ ଭାରତ ସହ ବ୍ୟବସାୟ ଓ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସାଇପ୍ରସ୍ ଆଗ୍ରହୀ ବୋଲି ରାଷ୍ଟ୍ରପତି ନିକୋସ କ୍ରିଷ୍ଟୋଡୋରିଡାସ୍ କହିଛନ୍ତି। ମୁମ୍ବାଇଠାରେ ଆଜି ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଗସ୍ତ ଅବସରରେ ପାରମ୍ପରିକ ଘଣ୍ଟି ବଜାଇବା ସମାରୋହରେ ସେ ଅଂଶଗ୍ରହଣ କରିଥିଲେ। ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି, ଭାରତ, ୟୁରୋପ ଏବଂ ପୂର୍ବ ମଧ୍ୟମ ସାଗର ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ସାଇପ୍ରସ୍ ଏକ ପ୍ରାକୃତିକ ପ୍ରବେଶ ପଥ ଭାବେ କାର୍ଯ୍ୟ କରୁଛି। ରାଜନୈତିକ ଓ ଅର୍ଥନୈତିକ ସ୍ଥିରତାକୁ ନବସୃଜନ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିଥାଏ ବୋଲି ରାଷ୍ଟ୍ରପତି ନିକୋସ୍ କହିଛନ୍ତି। ବର୍ତ୍ତମାନର ସମୟ ନିବେଶ, ପୁଞ୍ଜିବଜାର ସହଯୋଗ ଏବଂ ଆର୍ଥିକ ସହଭାଗିତା ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରୁଛି। ଭାରତର ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଭଳି ପ୍ରତିଷ୍ଠାନ ଏ କ୍ଷେତ୍ରରେ ସମ୍ମିଳିତ ଉଦ୍ୟମରେ ଏକ ମାର୍ଗ ଭାବେ କାର୍ଯ୍ୟ କରୁଛି। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ଏହାପରେ ରାଷ୍ଟ୍ରପତି ନିକୋସ୍ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ନୂଆଦିଲ୍ଲୀଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିକଟରେ ଟ୍ରେନ୍ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଅଗ୍ନିକାଣ୍ଡ ଘଟଣାରେ ଅସାମାଜିକ ବ୍ୟକ୍ତିଙ୍କର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ତେବେ ଏଭଳି ଘଟଣାକୁ ଗୁରୁତର ସହ ଗ୍ରହଣ କରାଯିବା ସହିତ ରେଳ ସୁରକ୍ଷା ବଳ ମାଧ୍ୟମରେ ଅଧିକ ତଦନ୍ତ ଜାରି ରହିଛି। କ୍ଷେତ୍ରୀୟ ସ୍ତରରେ ସୁରକ୍ଷା ସମ୍ପର୍କିତ ପ୍ରାକ୍ ତଥ୍ୟ ସଂଗ୍ରହକୁ ଅଧିକ ମଜବୁତ କରିବା ପାଇଁ ମତ ବିନିମୟ ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା, ରେଳ ଯୋଗାଯୋଗ କ୍ଷେତ୍ରକୁ CCTV ଅଧୀନରେ ରଖିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ନୂଆଦିଲ୍ଲୀରେ ଆସନ୍ତା 28-31 ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଆଫ୍ରିକାର କେତେକ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଭାରତ ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ଏବଂ ସଂଘ କମିଶନଙ୍କ ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି। ସୀମାପାର ଆତଙ୍କବାଦ ସମେତ ସବୁ ପ୍ରକାର ଆତଙ୍କବାଦର ମୁକାବିଲା ପାଇଁ ଭାରତ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି। ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ 11th ବାର୍ଷିକ ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟଗୋଷ୍ଠୀ ବୈଠକରେ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ଭାଗ ସଚିବ ସିବି ଜର୍ଜ ଏହା କହିଛନ୍ତି, ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଏଥିପାଇଁ ଦାୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ ଏବଂ ସେମାନଙ୍କ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାରକୁ ରୋକିବା ପାଇଁ ଦୃଢ଼ ଆନ୍ତର୍ଜାତିକ ସହଯୋଗ ଉପରେ ଶ୍ରୀ ଜର୍ଜ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟପ୍ରଣାଳୀକୁ ଅଧିକ ସୁବ୍ୟବସ୍ଥିତ, ସମାବେଶୀ ଏବଂ ଫଳାଫଳ ଆଧାରିତ କରିବାକୁ ଶ୍ରୀ ଜର୍ଜ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ସକାଳ ପ୍ରାର୍ଥନା ସଭାରେ ବନ୍ଦେ ମାତରମ୍ ଗାୟନକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ମଦ୍ରାସା ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ସମସ୍ତ ମଦ୍ରାସା ପ୍ରତି ଏହି ନିୟମାବଳୀ ଲାଗୁ ହେବ ବୋଲି ଶିକ୍ଷା ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି। ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ପ୍ରାର୍ଥନା ସମୟରେ ସମାନତା ଆଣିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍, ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଏବଂ ପଶ୍ଚିମବଙ୍ଗ ମଦ୍ରାସା

0: ବୋର୍ଡକୁ କୁହାଯାଇଛି। ପୂର୍ବରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ବନ୍ଦେ ମାତରମ୍ ଗାନକୁ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ନିର୍ଦ୍ଦେଶନାମା ପଶ୍ଚିମବଙ୍ଗ ସରକାର ଜାରି କରିଥିଲେ। ଇତିମଧ୍ୟରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ 1971ରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ସଂଶୋଧିତ ହେବାକୁ ଥିବା ନିୟମରେ ବନ୍ଦେ ମାତରମ୍ ଗାୟନରେ ବାଧା ସୃଷ୍ଟିକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବାକୁ ପ୍ରସ୍ତାବ ରହିଛି। ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ଅନ୍ତର୍ଗତ ଭୱାଲି ଅଞ୍ଚଳର ସାନାଟୋରିୟମ୍ ରତିଘାଟ ବାଇପାସ୍ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି, ସେଥିରେ ଦୁଇ ଜଣ ମହିଳା ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଧୈଲା ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଘାଟିରୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୁଲିସ୍ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ନେପାଳ ପଟୁ 274 ଜଣ ପର୍ବତାରୋହୀ ଗୋଟିଏ ଦିନରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ସେଥିରେ ତିନି ଜଣ ଭାରତୀୟ ଅନ୍ତର୍ଭୁକ୍ତ, ସେମାନେ ହେଉଛନ୍ତି ତୁଳସୀ ରେଡ୍ଡି ପାଲନପୁଲରୀ, ସନ୍ଦୀପ ଆରେ ଏବଂ ଅଜୟ ପାଲ ସିଂହ ଧାଲିୱାଲ। ଦେଶରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି ପାଇବା ସହିତ ଦୈନିକ ରିଫାଇନେରୀଗୁଡ଼ିକରେ ପାଖାପାଖି 47,000 ଟନ୍ ଏଲ୍ପିଜି ଉତ୍ପାଦିତ ହେଉଛି ବୋଲି ସରକାର କହିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆନ୍ତଃ ମନ୍ତ୍ରଣାଳୟ ସୂଚନା ପ୍ରଦାନ ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଦେଶରେ ପେଟ୍ରୋଲ, ଡିଜେଲ, ପ୍ରାକୃତିକ ଗ୍ୟାସ୍ ଏବଂ ଏଲ୍ପିଜି ଯୋଗାଣ ଅବ୍ୟାହତ ରହିଛି। ସେ କହିଛନ୍ତି ଗତ ତିନି ଦିନ ମଧ୍ୟରେ 1,34,00,000 ଘରୋଇ ଏଲ୍ପିଜି ବିତରଣ କରାଯାଇ ସାରିଲାଣି। ମାର୍ଚ୍ଚ ମାସ ପରଠାରୁ ଇତିମଧ୍ୟରେ 7.6 ଲକ୍ଷରୁ ଅଧିକ ପରିବାରକୁ ପିଏନ୍ଜି ସଂଯୋଗ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57 ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ନୂଆଦିଲ୍ଲୀଠାରେ ଆସନ୍ତା 28 ଆରମ୍ଭ ହେବ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ, ବର୍ତ୍ତମାନ ପାଇଁ ସ୍ଥଗିତ। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବାଲେଶ୍ୱର ଜିଲ୍ଲାରେ ଓର୍ମାସ ଓ ମିଶନ ଶକ୍ତିର ସହଯୋଗରେ ତିନିଦିନିଆ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ କ୍ଷମତା ବିକାଶ ଓ ବିପଣନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦେଇ ଗ୍ରାମୀଣ ଉତ୍ପାଦକ ଓ କାରିଗରମାନଙ୍କର ବିପଣନ କ୍ଷମତା ଏବଂ ଉଦ୍ୟମ ପରିଚାଳନା ଦକ୍ଷତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ହିସାବ ରକ୍ଷଣ ପ୍ରଣାଳୀ, ପ୍ୟାକେଜିଂ ଓ ବ୍ରାଣ୍ଡିଂ, ବିକ୍ରୟ କୌଶଳ ଏବଂ ଡିଜିଟାଲ ଇ କମର୍ସ ମାଧ୍ୟମରେ ବିପଣନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଓର୍ମାସର ଡେପୁଟି କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତନୁ ବାନାର୍ଜୀ କହିଛନ୍ତି,
2: ତିନିଦିନିଆ ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠାନ କରାଯାଉଛି ବାଲେଶ୍ୱର ଜିଲ୍ଲା ପରିଷଦ କନଫରେନ୍ସ ହଲ୍ରେ, ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ବାଲେଶ୍ୱର ଜିଲ୍ଲାରୁ ଯେତିକି ମାଆମାନେ ଅଛନ୍ତି ସେମାନଙ୍କର କେମିତି ଦକ୍ଷତା ବିକାଶ ଠିକ୍ ଭାବରେ ହେଇପାରିବ ଏବଂ ତା ସହିତ ମାର୍କେଟିଂର ଯେଉଁ ସେନ୍ସିଟାଇଜେସନରେ ତାଙ୍କର କେମିତି ବିକାଶ ହେଇପାରିବ, ବୃଦ୍ଧି ହେଇପାରିବ, ସେମାନେ କେମିତି ସଚେତନ ହେଇପାରିବ, ତାଙ୍କର ପ୍ରଡ଼କ୍ଟ ଏବଂ ତାଙ୍କର ଯେଉଁ ଜିନିଷ ସେମାନେ ରୁରାଲ ପ୍ରଡ଼କ୍ଟ ତିଆରି କରୁଛନ୍ତି ସେଇଟାକୁ କେମିତି ମାର୍କେଟରେ ଠିକ୍ ଭାବରେ ପ୍ୟାକେଜିଂ, ବ୍ରାଣ୍ଡିଂ, ସାର୍ଟିଫିକେସନ୍ କରିକି ଯେଉଁ ଅଛି ଯାହା ବି ପ୍ରୋଟୋକଲ୍ ଅଛି ବ୍ରାଣ୍ଡିଂର ସେମାନଙ୍କୁ ନେଇକି କେମିତି ମାର୍କେଟରୁ ତାକୁ ନେଇପାରିବ ତାହାର ତା'ର ଉନ୍ନତିକରଣ ପାଇଁ ଏଇ କାର୍ଯ୍ୟ କର୍ମଶାଳା ଅନୁଷ୍ଠିତ କରାଯାଉଛି।
1: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର

ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତିମାନଙ୍କୁ ଆଶୀର୍ବାଦ କରିଥିଲେ। ଯୋଜନା ଅନୁସାରେ ଝିଅଙ୍କ ବୟସ 18-35 ବର୍ଷ ଓ ପୁଅଙ୍କ ବୟସ 21-35 ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ 56 ଜଣ ବରକନ୍ୟା ଯୋଡ଼ି ଏ କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏଥିମଧ୍ୟରୁ 53 ଯୋଡ଼ି ହିନ୍ଦୁ ସମ୍ପ୍ରଦାୟର ହୋଇଥିବା ବେଳେ 3 ଯୋଡ଼ି ମୁସଲିମ ସମ୍ପ୍ରଦାୟର ଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ ମୋଟ 60,000 ଟଙ୍କା ବ୍ୟୟରେ ଏକ ବିବାହ ସମ୍ପନ୍ନ କରାଯାଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନର ଗ୍ରାମ ପଞ୍ଚାୟତ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ 2026 ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସୁଭଦ୍ରା ମା, ପଞ୍ଚାୟତ ସ୍ତରର ଲୋକପ୍ରତିନିଧି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ମାର୍ଗରୁ ଆଭାସୀ ଜରିଆରେ ସିଧା ପ୍ରସାରଣ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଅଂଶୁଘାତ, ସାପ କାମୁଡ଼ା ଏବଂ ବଜ୍ରପାତ ଉପରେ ସଚେତନତା ନିମନ୍ତେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଲାଗି ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିପର୍ଯ୍ୟୟ ପରିଚାଳନାରେ ବିପଦ ହ୍ରାସ କରିବାରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କର ବହୁମୁଖୀ ଭୂମିକା ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ବାହାନଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ଥାନୀୟ ଲୋକେ ତାଙ୍କ ବ୍ୟକ୍ତିଗତ ଓ ସାମୂହିକ ଭାବେ 152 ଅଭିଯୋଗ ଦାଖଲ କରିଥିଲେ। 11 ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ସେହିପରି ବାଲେଶ୍ୱରଠାରେ 167 ଅଭିଯୋଗ ମଧ୍ୟରୁ 13 ତତ୍କାଳ ଫଇସଲା କରାଯାଇଥିଲା। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅଧୀନସ୍ଥ ଧାମରାସ୍ଥିତ ଏପିଜେ ଅବଦୁଲ କାଲାମ ଉତ୍କ୍ଷେପଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟନ୍ତ ଶକ୍ତିଶାଳୀ ଦୂରଗାମୀ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା DRDO ପକ୍ଷରୁ କରାଯାଇଥିବା ଏହି ପରୀକ୍ଷାରେ ଅଗ୍ନି କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ବ୍ୟବସ୍ଥା ସହ ବହୁମୁଖୀ ଲକ୍ଷ୍ୟଭେଦ କରିବାର ଆବଶ୍ୟକତା ପୂରଣ କରିପାରିଛି। ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାତୃଦିବସ ପାଳନ କରାଯାଇଥିଲା। ଏହି ଅବସରରେ ନାନା ପ୍ରକାର କାର୍ଯ୍ୟକ୍ରମ ଜରିଆରେ ମା'ମାନଙ୍କୁ ପୂଜା କରାଯିବା ସହିତ ସମାଜ ଗଠନରେ ମା'ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପୁରୁଣା ବାଲେଶ୍ୱରସ୍ଥିତ ପ୍ରସିଦ୍ଧ ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମନାଥ ସ୍ୱାଭିମାନ ପର୍ବ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗୁଜରାତସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜାର୍ଚ୍ଚନାର ସିଧା ପ୍ରସାରଣ ଏବଂ ସୋମନାଥ ମନ୍ଦିରର ଭବ୍ୟତାକୁ ନେଇ ଏକ ଦୃଶ୍ୟାବଳୀ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।

0: ଶୁଣିଲେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପାତ୍ର ବ୍ରଏଲର ଫାର୍ମ, ଏଠାରେ ଉନ୍ନତମାନର ବ୍ରଏଲର କୁକୁଡ଼ା ମାଂସ ସୁଲଭ ଦରରେ ମିଳେ, ତେବେ ଆଉ ଡେରି କାହିଁକି? ଆଜି ହିଁ ଯୋଗାଯୋଗ କରନ୍ତୁ। ଯୋଗାଯୋଗ କରିବାର ଠିକଣା ହେଲା ପାତ୍ର ବ୍ରଏଲର ଫାର୍ମ, ଗ୍ରାମ ଗଡ଼ତୁରିଆ, ବ୍ଲକ ନିମାପଡ଼ା, ଜିଲ୍ଲା ପୁରୀ। ମୋବାଇଲ ନମ୍ବର ହେଲା 9178684368।
2: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
3: ଓହୋ ମା, ତମର ପ୍ରତି କଥାରେ ଟେନସନ।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
3: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
3: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ଆଜି ହିଁ ଆବେଦନ କରନ୍ତୁ।
0: ଆକାଶବାଣୀ ପୁରୀ ଶୁଣନ୍ତୁ କୃଷି ଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ ଉପସ୍ଥାପନାରେ ସୋନାଲି ପରିହାଡ଼ି, ପ୍ରକାଶ କୁମାର ରଥ, ଅନୁପ ସାହୁ ପ୍ରଯୋଜନା କରିଛନ୍ତି, ଦିଲୀପ କୁମାର ନାୟକ।
5: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: କୃଷକଙ୍କ ଭବିଷ୍ୟତ ହେବ ସୁରକ୍ଷିତ
1: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ
0: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18ରୁ 40 ବର୍ଷ ବୟସର କୃଷକ
1: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ
0: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
1: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ
0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି
2: ଆରେ ଆରେ ମୁଁ ଆସି ଆଗେ କୋଠ ଘରେ ପହଞ୍ଚି ଗଲିଣି ହେଲେ ଜଗନ୍ନାଥଙ୍କର ଦେଖା ନାହିଁ କି ଅନାମ ଭାଇଙ୍କର ବି ଦେଖା ନାହିଁ କେଜାଣି କୋଉଠି ଥିବେ ବୋଧେ କାମ ସାରିକି ଆଉଥିବେ କି କଣ ଆଉ
3: ଇଏ ସୋନାଲି ମା ଆସୁ ଆସୁ ଟିକେ ଡେରି ହେଇଗଲା ଘର କାମ ସାରିକି ଟିକେ ବ୍ୟସ୍ତ ହେଇ ପଡ଼ିବୁଡ଼ି ବୋଧେ ଆଉ
2: ଇଏ ଭାଇ ଏଇଠି ଆଗେ ଓଳିକି ହଉଛି
3: ହଁ ହେଲା ମା ହେଲା ହେଲା ହେଲେ ଜଗନ୍ନାଥ ଆସିନାହାନ୍ତି ଏପର୍ଯ୍ୟନ୍ତ
4: ଆସିନାହାନ୍ତି ମୁଁ ପରା ସବୁ ଶୁଣୁଛି ପଛ ପଟୁ ଏଇଠି ସୋନାଲି ମା ଆଗ ଆସିଥିଲା ପଛେ ପଛେ ବାପା ତୁ ଅନାମ ଆସି ହାଜର ହେଲୁ ଯେ କଥା କଣ ଦିହିଙ୍କର ଦେହ ପା କେମିତି ଅଛି ଚାଷବାସ କେମିତି ଚାଲିଛି ତମର
2: ଇଏ ହେଇଟି ଜଗନ୍ନାଥ ଏଇଠି ଆଗେ ଓଳିକି ହଉଛି ଦେହ ପା ଆମର ସବୁ ଭଲ ଅଛି କିଓ ଭାଇ କହୁନ ତମ ଦେହ କେମିତି ଅଛି
3: ଇଏ ଜଗନ୍ନାଥ ନମସ୍କାର
4: ହଁ
3: ଦେହ ପା ତ ମୋର ଭଲ ଅଛି ହେଲେ ହଜିଲା ବଳଦ ଖୋଜିଲା ଠେଇ ଆମେ ଦି ଜଣ ଯାକ ତମକୁ ଖୋଜୁ ଖୋଜୁ ତମେ ଆସିକି ହାଜର ହେଇଗଲ
4: ଯାହା ହଉ ତିନି ହେ ଆମେ ଆସିଗଲେ ଯେ ଗୋଟାଏ କଥା ସୋନାଲି ମା ଖରା ହେଲାଣି ଆଉ ଏଇ ଗରମକୁ ଦେଖିକିରି ଆମେ ନିଜର ଦେହର ଟିକେ ଯତ୍ନ ନବା
2: ଠିକ କଥା କହିଲ ଜଗନ୍ନା ଆମେ ଖାଲି କଣ ଆମର ଯତ୍ନ ନବା ଆମେ ଯୋଉ ଗୃହପାଳିତ ପ୍ରାଣୀମାନଙ୍କୁ ରଖୁଛେ ସେମାନଙ୍କର ମଧ୍ୟ ଯତ୍ନ ନବା ଯେମିତି ଆମେ ନିଜକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପ୍ରକାର ସବୁ ପଦକ୍ଷେପ ନଉଛେ ଯେମିତିକି ଆମେ ବାହାରକୁ ଗଲେ ପାଣି ପିଉଛେ ସର୍ବତ ପିଉଛେ ଆଉ କାକୁଡି ଖାଉଛେ ତାପରେ ହେଇଟି ଜଗନ୍ନା ତରଭୁଜଟିଏ ଖାଉଛେ ଗଲାବେଳେ ପାଦରେ ଜୋତା ପିନ୍ଧୁଛେ ଆଉ ଛତାଟିଏ ନଉଛେ ପାଣି ବୋତଲ ବି ତା ସାଙ୍ଗରେ ରହୁଛି
4: ଠିକ କଥା ବାପା ଅନାମ ଆମେ ଯୋଉ ସକାଳୁ ବିଲକୁ ଯାଉଛେ କିଛି କାମ କରିଦଉଛେ ତାପରେ ଦ୍ୱିପହରେ ବିଶ୍ରାମ ନେଇକିରି ପୁଣି ଉପରବେଳା କିଛି କାମ କରୁଛେ ଯେତେବେଳେ ଖରା ଲେଉଟି ଯାଉଛି ସେଇଭଳି ସବୁ ଚାଷୀ ଭାଇ ଭଉଣୀମାନେ ଟିକେ ଛାଇ ଛାଇଆ କାମ ଅଧିକା କରିଦିଅନ୍ତୁ ଖରାବେଳେ ସେମାନେ ବିଶ୍ରାମ ନିଅନ୍ତୁ ଅଧିକ ଖରାରେ ବିଲରେ କାମ ନ କରିବା ଭଲ
3: ହେଲେ ଜଗନ୍ନା ବର୍ତ୍ତମାନ ଏଇ ବର୍ଷ ଯୋଉ ଭଳିଆ ପାଗ ଦଉଛି କେତେବେଳେ ଖରା କେତେବେଳେ ବର୍ଷା ଏଇ ପାଗ ପାଇଁ ପରା ଲୋକ ବେଶୀ ଅସୁସ୍ଥ ହେଇ ପଡୁଛନ୍ତି
4: ହଁ ସୋନାଲି ମା ଇଏ ଅନାମ ଗୋଟେ ଭଲ କଥା କହିଲା ଏବେ ଯୋଉ ଋତୁ ପରିବର୍ତ୍ତନ ମାନେ ହଠାତ୍ ଯୋଉ ଗରମଟା ଆସିଗଲା ଆଉ ବେଳେବେଳେ କୋଉଠି କାଳ ବୈଶାଖୀ ହେଇକିରି ଛାଇ ହେଇକିରି ପବନ ବର୍ଷା ଅସରେ ହେଇଯାଉଛି ଏଇ ପାଗରେ ବିଶେଷ ଭାବରେ ଜ୍ୱର ଥଣ୍ଡା କଫ କାଶ ଝାଡ଼ା ବି ମଧ୍ୟ ଅନେକ ଲୋକ ସମ୍ମୁଖୀନ ହଉଛନ୍ତି ସେଥିପାଇଁ ଆମେ ଟିକେ ଖାଦ୍ୟପେୟରେ ସଂଯତ ରହିବା ନା କଣ କହୁଛୁ ମା
2: ହେଇଟି ଜଗନ୍ନା ସତ କଥାଟିଏ କହିଲ ଆମକୁ ସବୁ ପରିସ୍ଥିତିକୁ ସାମ୍ନା କରିକି ସବୁ କିଛିକୁ ଆମକୁ ହିଁ ତୁଲେଇବାକୁ ପଡିବ ଯେମିତି ଯୋଉ କହିଲ ଝାଡା ହଉଛି ଜ୍ୱର ହଉଛି ଡାକ୍ତରଙ୍କର ପରାମର୍ଶ ନେଇ ଔଷଧ ଖାଇବା ଆଉ ତା ସାଙ୍ଗରେ ସବୁଠାରୁ ବଡ଼ ଜିନିଷ ହେଲା ଆମ ଗୃହପାଳିତ ପ୍ରାଣୀମାନଙ୍କୁ ମଧ୍ୟ ସୁରକ୍ଷିତ ରଖିବା ସେମାନଙ୍କର ଖାଦ୍ୟପାନୀୟ ବ୍ୟବସ୍ଥା ଠିକ ଭାବରେ କରିବା ଯତ୍ନ ନବା ତାହେଲେ ଯାଇ ସେମାନେ ମଧ୍ୟ ସୁସ୍ଥ ରହିପାରିବେ ଇଏ ହେଇଟି ଜଗନ୍ନା ଗୋଟେ କଥା ପଚାରିବାକୁ ଭୁଲି ଯାଇଥିଲି
4: କଣ ସେ କଥାଟି
2: କହିଲନି ତ ତମକୁ ଚା ଭଲ ଲାଗେ କି ନାହିଁ
4: ହେଇଟି ବାପା ଅନାମ ଇଏ ଗୋଟାଏ ପ୍ରଶ୍ନ ସକାଳେ ତ ଚା ଆଉ ସଞ୍ଜ ହେଲେ ଚା କପେ ନ ପିଇଲେ ମୋର କୋଉ କାମରେ ମନ ନାହିଁ
3: ଇଏ ଚା ପୁଣି କାହାର ପସନ୍ଦ ନୁହଁ କହିଲ ଯଦି ଥଣ୍ଡା ଟିକେ ହେଇଛି ଚା ଟିକେ ମାରିଦେଲେ ମିଜାଜଟା ପୁରା ଖୁସି ହେଇଯାଏ
2: ଯାହା ହଉ ଏ ସମସ୍ତଙ୍କର ପ୍ରାୟତଃ ଚା ପିଆର ଅଭ୍ୟାସ ଅଛି କିନ୍ତୁ କାହିଁକି ମୁଁ ଏ କଥାଟି କହିଲି ସେଇଟା ତ ପଚାରିଲନି
3: କାହିଁକି ମା
2: ଇଏ ଆଜି ହଉଛି ଆନ୍ତର୍ଜାତୀୟ ଚା ଦିବସ
4: ଓହୋ ବାପା ଅନାମ ଇଏ ଗୋଟେ ଚା ମଧ୍ୟ ଆମର ଯୋଉ ରହିଛି ବିଭିନ୍ନ ଅଞ୍ଚଳରେ ଚା କଫି ଭାରତବର୍ଷର ବିଭିନ୍ନ ସ୍ଥାନରେ ସେମାନେ ଚାଷ କରିକି ସେଥିରୁ ମଧ୍ୟ ଆମର ଚା ମଧ୍ୟ ରପ୍ତାନୀ ମଧ୍ୟ ହେଉଛି ବିଦେଶକୁ ଇଏ ଗୋଟାଏ ମଧ୍ୟ ଆମର କୃଷି ମାଧ୍ୟମରେ ରୋଜଗାର ବ୍ୟବସ୍ଥା ହେଇପାରୁଛି ଚାଷୀ ଭାଇ ଭଉଣୀମାନଙ୍କର କିନ୍ତୁ ଆଉ ଗୋଟାଏ କଥା ସୋନାଲି ମା ଆଜି ଯଦିଓ ଚା ଦିବସ ଏବଂ ଅଳ୍ପ ମାତ୍ରାରେ ଆମେ ଯଦି ଚା ପିଉଛେ ଆମକୁ ଟିକେ ସତେଜ ଲାଗୁଛି କିନ୍ତୁ ଅଧିକ ମାତ୍ରାରେ ଯଦି ଚା କଫି ଆମେ ସେବନ କରିବା ସେ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଦେହ ପାଇଁ ଏତେ ଭଲ ନୁହେଁ
3: ଏଇଟା ବି ଗୋଟେ ଖରାପ ଅଭ୍ୟାସ ହେଇଯିବ ଯେତିକି ଦରକାର ସେତିକି ପରିମାଣର ଆମେ ଯଦି ଚା ପିଇବା ତାହେଲେ ନିଜକୁ ଫିଟ୍ ରଖିପାରିବା
2: ହଁ ସତ କଥା କହିଲ ଜଗନ୍ନାଥ ଆଉ ସତ କଥା କହିଲ ଅନାମ ଭାଇ ତେବେ ଏମିତି ଗପୁଥିଲେ ଗପୁଥିବା ନା ସନ୍ଧ୍ୟା ସମୟରେ ଭଜନ ଟିକେ ଶୁଣି ନବା
3: କି କଥା ସନ୍ଧ୍ୟା ସମୟରେ ଆଉ ଭଜନ ଶୁଣିବାନି ଜଲ୍ଦି ଜଲ୍ଦି ଟିକେ ଲଗା
2: ହଉ ହଉ ଚାଲ ଚାଲ ଧସି ଧସି ଭଜନ ଟିକେ ଶୁଣି ନବା

0: କରିଦେଲା ଭଜନଟା, ଆମେ କଣ୍ଠଶିଳ୍ପୀ ଆଉ ଗୀତିକାର ମାନଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ଦବା।
1: ହଁ, ହେଲେ ଏବେ କଣ ଅଛି ତ ସେଇଟା ପଚାରିଲନି।
0: ଏବେ କଣ ଅଛି?
1: ଆଲୋଚନା ଅଛି, ଆଉ ଖାସ କରିକି ଆଜି ଅଛି ଆମର ଫୋନ ଇନ୍ କାର୍ଯ୍ୟକ୍ରମ। ମାନେ ଆମ ଚାଷୀ ଭାଇ ଭଉଣୀ ମାନେ ଫୋନ କରିବେ, ଆଉ ଆମର ବିଶେଷଜ୍ଞ ଠାରୁ ତାଙ୍କର ଯାହା ବି କିଛି ସମସ୍ୟା ରହିଛି ସେ ସବୁ ସମସ୍ୟାର ସମାଧାନ କରିବେ, ତା ପୁଣି କଥାବାର୍ତ୍ତା ହେଇକି।
0: ବଢିଆ ହେଲା। ଆଉ ହେଲେ ବିଷୟବସ୍ତୁଟି କଣ?
1: ଆଜି ବିଷୟବସ୍ତୁଟି ରହିଛି ଗୃହପାଳିତ ପ୍ରାଣୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବେ କିପରି। ଏଇ କିଛି ସମୟ ତଳେ ସେଇ ଉପରେ କିଛି କିଛି କଥା ହଉଥିଲେ ବା।
0: ବଢିଆ କଥାଟା। ଆଉ
1: ଏଇ ଉପରେ ଆମର ଚାଷୀ ଭାଇ ଭଉଣୀ ମାନେ କଥା ହେଇପାରିବେ ଆମର ବିଶେଷଜ୍ଞ ସହ। ମୁଁ ଆଲୋଚନା କରୁଛି, ତମେ ଟିକେ ଶୁଣ, ଆଉ ଆମେ ଫୋନ କଲକୁ ଅପେକ୍ଷା କରିବା।
2: ଶୁଣିବା
1: ଶ୍ରୋତା ବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ଗୃହପାଳିତ ପ୍ରାଣୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବେ କିପରି। ତେବେ ଆଜି ଆମର କିଷାନ ବାଣୀ କାର୍ଯ୍ୟକ୍ରମରେ ଆମର ଚାଷୀ ଭାଇ ଭଉଣୀମାନେ ଆମକୁ ଫୋନ କରିକି ଏ ବିଷୟରେ ପ୍ରଶ୍ନ ପଚାରି ପାରିବେ ଏବଂ ଆମର ବିଶେଷଜ୍ଞଙ୍କ ସହ ସିଧାସଳଖ ଭାବରେ କଥାବାର୍ତ୍ତା ହେଇପାରିବେ ଏବଂ ପରାମର୍ଶ ନେଇପାରିବେ, ଆଉ ଯଦି ଏ ବିଷୟରେ କିଛି ସମସ୍ୟା ରହୁଛି ସେସବୁ ସମସ୍ୟାର ସମାଧାନ କରିପାରିବେ। ତେବେ ଆଜି ଯାହାକି ଆମର ବିଷୟବସ୍ତୁଟି ରହିଛି ଗୃହପାଳିତ ପ୍ରାଣୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବେ କିପରି, ଏ ବିଷୟରେ ଆଜି ଆମେ ଅଧିକ ଆଲୋଚନା କରିବା। ଏବଂ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ଡକ୍ଟର ସନ୍ତୋଷ କୁମାର ସେନାପତି, ପ୍ରାଧ୍ୟାପକ ଓ ବିଭାଗୀୟ ମୁଖ୍ୟ ପ୍ରାଣୀ ଭେଷଜ ବିଜ୍ଞାନ ବିଭାଗ, ପଶୁ ଓ ପଶୁପାଳନ ମହାବିଦ୍ୟାଳୟ UET ଭୁବନେଶ୍ୱର। ତେବେ ଚାଲନ୍ତୁ ସାର୍ଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ସାର୍ ନମସ୍କାର।
3: ନମସ୍କାର।
1: ଆପଣଙ୍କୁ ଆମର କିଷାନ ବାଣୀର ଫୋନ ଇନ୍ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ଆଜି ଆମର ଚାଷୀ ଭାଇ ଭଉଣୀମାନେ ଆପଣଙ୍କୁ ଫୋନ କରିକି ଏ ବିଷୟରେ ଅଧିକ କିଛି ଜାଣିବାକୁ ଚାହିଁବେ, ପଚାରିବେ ମଧ୍ୟ। ତେବେ ସାର୍, ଏଇଠି ମୋର ପ୍ରଥମେ ପ୍ରଶ୍ନ ରହିବ ଯେ ଅଂଶୁଘାତର ଲକ୍ଷଣ କ'ଣ? ଯେହେତୁ ବର୍ତ୍ତମାନ ଦିନକୁ ଦିନ ଖରାର ମାତ୍ରାଟା ଅଧିକ ଭାବରେ ବଢି ଚାଲିଛି ଏବଂ ଆମେ ମଣିଷ ହେଇକି ମଧ୍ୟ ଆମକୁ ବହୁତ ଅସୁବିଧା ରହୁଛି, ସମସ୍ୟା ଦେଖାଯାଉଛି, ଆମେମାନେ ମଧ୍ୟ ବହୁତ ହଇରାଣ ହଉଛେ ଗରମକୁ ନେଇକି, ତେବେ ଗୃହପାଳିତ ପଶୁମାନଙ୍କୁ ଯେହେତୁ ଆମେ ରଖୁଛେ ସେମାନଙ୍କର ଦାୟିତ୍ୱ ନବା ଆମର କର୍ତ୍ତବ୍ୟ, ଆମର ମଧ୍ୟ ଅନେକ ଯତ୍ନ ରହିଛି ସେମାନଙ୍କ ପ୍ରତି, ତେବେ ଏଠି କଣ ସବୁ ଲକ୍ଷଣ ଦେଖାଯାଇଥାଏ ଅଂଶୁଘାତର ସେ ବିଷୟରେ କୁହନ୍ତୁ।
3: ଜଳବାୟୁର ପରିବର୍ତ୍ତନରେ ଏବେ ପରିବେଶର ଟେମ୍ପରେଚର ବଢିଯାଉଛି।
1: ଆଜ୍ଞା।
3: ଏବଂ ଦେଖିବେ ବିଭିନ୍ନ ଜାଗାରେ ପାନୀୟ ଜଳ ଯୋଗାଣର ଅବ୍ୟବସ୍ଥା ରହୁଛି ମଣିଷମାନଙ୍କ ପ୍ରତି। ଗୋରୁ ଗାଈମାନେ ଯୁଆଡ଼େ ବାହାରେ ବୁଲୁଛନ୍ତି ସେମାନେ ତ ଅତ୍ୟନ୍ତ କଷ୍ଟ ଅନୁଭବ କରୁଛନ୍ତି ପାନୀୟ ଜଳ ପାଇଁ। ମୁଖ୍ୟତଃ ଆମର ଗୃହପାଳିତ ପଶୁମାନେ ପ୍ୟାଣ୍ଟିଂ କରିକା କିମ୍ବା ପାଟି ଦ୍ୱାରା ଲାଳ ବାହାର କରି, ପାଟି ଖୋଲା କରି ଆପଣ ନିଶ୍ୱାସ ନେଇ ଦେହରୁ ଝାଳ ବାହାର କରି ନିଜର ବଡିର ଟେମ୍ପରେଚର କମେଇଥାନ୍ତି। ତେଣୁ ଏହି ଗ୍ରୀଷ୍ମ ସମୟରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳର ଅଭାବ, ହ୍ୟୁମିଡ଼ିଟି ବା ଆର୍ଦ୍ରତା ବଢ଼ିଲେ ସେମାନଙ୍କ ଦେହର ଟେମ୍ପରେଚର ବଢ଼ିଯାଏ, 104-105 ଡିଗ୍ରୀ ଫାରାନହାଇଟ୍ର ଅଧିକ ହୋଇଯାଏ ଏବଂ ସେମାନେ ଅଧିକ ପରିମାଣର ପ୍ୟାଣ୍ଟିଂ କରନ୍ତି, ମୋଟା ଲାଳ କାଢ଼ନ୍ତି, କିନ୍ତୁ ଜଳୀୟ ଅଂଶ କମ୍ ଥିବା ସକାଶେ ସ୍ୱେଟିଂ ବା ଝାଳ ବୁହା କମିଯାଏ, ବଡି ଟେମ୍ପରେଚର କମେ ନାହିଁ। ଯେତେବେଳେ ଏହି ଟେମ୍ପରେଚର 105 ଡିଗ୍ରୀ ଫାରାନହାଇଟ୍ ବଢ଼ିଯାଏ ଏବଂ ସେମାନଙ୍କର ଉତ୍ତାପ କମେ ନାହିଁ, ସେତେବେଳେ ସେମାନେ ଅଂଶୁଘାତରେ ପୀଡ଼ିତ ହୁଅନ୍ତି। ଲକ୍ଷଣ ହେଉଛି ଆମେ ଏଥିରେ ଦେଖିବା, ଗୋଟେ ଗାଈକି, ଛେଳି, ମେଣ୍ଢା, ଗୃହପାଳିତ ପଶୁ ଦେଖି କ'ଣ ହେଉଥିଲେ ଆମେ ଜାଣିବା ଯେ ଅଂଶୁଘାତ ହେଇପାରେ ବୋଲି। ଆପଣ ଦେଖିବେ ପାଟି ଖୋଲିକି ଧଇଁ ସହିଁ ଖୁବ୍ ଜୋରରେ ନିଶ୍ୱାସ ନେଉଥିବ, ଯାହାକି ନିଶ୍ୱାସ ଗଣିବା କଷ୍ଟକର ହେବ। ପ୍ରଥମେ ଦେହରୁ ଝାଳ ବହିଯାଇଥିବ, ତାପରେ ଦେଖିବେ ଦେହ ଗରମ ଲାଗୁଥିବ କିନ୍ତୁ ଡ୍ରାଏ ଥିବ, ଏବଂ ମ୍ୟୁକସ୍ ମେମ୍ବ୍ରେନ୍ ବା ଆପଣଙ୍କର ଆଖିର ପତା ମଜଲର ରଙ୍ଗ ପରିବର୍ତ୍ତନ ହେଇଯାଇଥିବ, ପାଟିରୁ ମୋଟାଳିଆ ଲାଳ କାଢ଼ୁଥିବ ଏବଂ କନଫ୍ୟୁଜନ୍ ମାନେ ସେ କୁଆଡ଼େ ଯିବ କ'ଣ କରିବ ଜାଣିପାରୁନଥିବ, ମଝିରେ ମଝିରେ ଆଟାକ୍ସିଆ ଦେଖିଥିବେ, ମାଂସପେଶୀ ଥରି ଯାଉଥିବ, ମୁଣ୍ଡ ଥରି ଯାଉଥିବ, ଏଣେ ତେଣେ ଦୌଡ଼ୁଥିବ, ଏଠି ବସିଥିବ, ସେଠି ବସିଥିବ, ମନ ଅସ୍ଥିର ରହୁଥିବ। ଆପଣ ତା ପାଖକୁ ଗଲେ ସେ ଆପଣଙ୍କୁ ମାରିବା ପାଇଁକା ଯୋଗାଉଥିବ, କାରଣ ସିଏ ନିଜେ ଅସ୍ଥିରତା ଫିଲ୍ କରୁଛି, ଯାହାଦ୍ୱାରା କି ଏତେ ଟେମ୍ପରେଚର ହେଇଯାଉଛି ଯେ ତାର ମୁଣ୍ଡ କାମ କରୁନି। କିଛି ଆମେ ଦେଖିବେ ପଛ ଗୋଡ଼ ପାରାଲିସିସ୍ ହେଇଯାଏ, ସେମାନେ ଭଲରେ ଚାଲିପାରୁନି, ବସିଥିବେ, ଉଠିପାରୁନଥିବେ, ଏହିଭଳିଆ ଲକ୍ଷଣ ଯଦି ଦେଖାଯାଉଛି ତା ପୂର୍ବରୁ ଖାଇବା କମିଯିବ। କ୍ଷୀର ଦୁଧିଆଳି ଗାଈମାନଙ୍କର କ୍ଷୀର ପ୍ରଡକ୍ସନ୍ ପ୍ରାୟ 1/4 କମିଯାଏ, ଯେଉଁ କ୍ଷୀର ଦିଅନ୍ତି ସେ କ୍ଷୀର ମଧ୍ୟ ପତଳା କ୍ଷୀର ହୁଏ, ଯାହାକୁ ବିକିଲେ ଅଧିକ ପଇସା ମିଳେ ନାହିଁ, ଏବଂ ସବୁବେଳେ ସେମାନଙ୍କର ଖାଦ୍ୟ ଖାଇବା କମି କମିଯିବ। ଏହିସବୁ ଲକ୍ଷଣ ଯଦି ଆମେ ଦେଖିବା, ଗାଈର ବହୁତ ଉତ୍ତାପ ଅଛି, ଜୋରରେ ନିଶ୍ୱାସ ନେଉଛି, ପାଟି ଖୋଲିକି ନିଶ୍ୱାସ ନେଉଛି, ଲାଳ କାଢ଼ୁଛି, ଦେହକୁ ଛୁଇଁଲେ ଶୁଖିଲା ଲାଗୁଛି, ବହୁତ ଉତ୍ତାପ ଲାଗୁଛି, ଖାଇବା କମେଇ ଦେଉଛି, ଇତସ୍ତତ ବୁଲୁଛି, ମାଂସପେଶି ଥରି ଯାଉଛି ଏବଂ ମ୍ୟୁକସ୍ ମେମ୍ବ୍ରେନ୍ର କଲର୍ ଚେଞ୍ଜ ହେଇଯାଉଛି, ଆମେ ଜାଣିବା ଏ ଗାଈ ଅତ୍ୟନ୍ତ ନିକଟ ଭବିଷ୍ୟତରେ ଅଂଶୁଘାତରେ ପୀଡ଼ିତ ହେଇପାରେ କିମ୍ବା ଅଂଶୁଘାତରେ ଅଲରେଡି ପୀଡ଼ିତ ହେଇଗଲାଣି।
1: ତେବେ ଅଂଶୁଘାତ ହେଲେ କି ପ୍ରକାର ପଦକ୍ଷେପ ଖାସ କରିକି ନିଆଯାଇପାରିବ?
3: ଯଦି ଅଂଶୁଘାତ ହେଲା ଆମେ ଦେଖିଲେ ଗାଈର ଏ ପ୍ରକାର ଲକ୍ଷଣ, ସଙ୍ଗେ ସଙ୍ଗେ ତାକୁ ଗୋଟିଏ ଏୟାର କଣ୍ଡିସନ ରୁମ୍ କିମ୍ବା ଥଣ୍ଡା ଜାଗାକୁ ନେବା, ଥଣ୍ଡା ଜାଗା ଯେଉଁଠି ବଡ଼ ଆମ୍ବ ତୋଟା ଥିବ, ବଡ଼ ବରଗଛ ଥିବ, ତା ତଳକୁ ମଧ୍ୟ ନେଇପାରିବ, ଯେଉଁଠି ଭଲରେ ପବନ ବହୁଥିବ। ତା ଦେହରେ ଆମେ ପାଣି ସିଞ୍ଚନ କରିବା, ପାଣି ନୁହେଁ ଯେ କୋଲ୍ଡ ପାଣି, ମାନେ ଆଇସ୍ କୋଲ୍ଡ ପାଣି ନୁହେଁ, ନର୍ମାଲ୍ ପାଣିକି ଆମେ ତାର ପିଠି ଉପରେ ଦେହରେ ସିଞ୍ଚନ କରିବା,

0: ମୁହଁ ହାତ ପେଟ ତଳ ସବୁବେଳେ ଓଦା କନାରେ ପୋଛିଦେବା, ପର୍ଯ୍ୟାପ୍ତ ପରିମାଣ ପାଣି ଦେବା ପିଇବାକୁ, ଭେଣ୍ଟିଲେସନ୍ କରିବା, ଫ୍ୟାନ୍ଟିଏ ଲଗାଇବା ଏବଂ ତା ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା। ତ ଡାକ୍ତର ଫାଷ୍ଟ ଏଡ୍ ଡାକ୍ତର ଘର ଗାଁ ପାଖରେ ଅଛନ୍ତି, ତାଙ୍କ ସାଲାଇନ୍ ଲଗାଇବା, କାରଣ ସେତେବେଳକୁ ଦେହରେ ଜଳୀୟ ଅଂଶ ବହୁତ କମିଯାଇଥାଏ। ନର୍ମାଲ୍ ସାଲାଇନ୍ କିମ୍ବା ରେକ୍ଟେଟେଡ୍ ରିଙ୍ଗର୍ ସଲ୍ୟୁସନ୍ ସାଲାଇନ୍ ଲଗାଇବା। ତା ସଙ୍ଗେ ସଙ୍ଗେ ଯେହେତୁ ଉତ୍ତାପ ଅଧିକ ଅଛି, କାରଣ ଏନ୍ଭାରନମେଣ୍ଟର ଟେମ୍ପରେଚର୍ ସେ ଗ୍ରହଣ କରି ଉତ୍ତାପ ବଢ଼ିଯାଇଛି, ମୁଣ୍ଡରେ ଓଦା କନା ଦେବା, ପାଣି ପିଆଇବା ଏବଂ କିଛି ସମୟରେ ଏହି ସମୟରେ ଅଂଶୁଘାତ ଯୋଗୁଁ ମଲ୍ଟି ଅର୍ଗାନ୍ ଡିସ୍ଫଙ୍କସନ୍, ଲିଭର୍, କିଡ଼୍ନୀ, ହାର୍ଟ ଫୁଲି ଯାଇଥାଏ, ଅସୁବିଧା ହୋଇଥାଏ, ତେଣୁ ଆମେ ଗୋଟେ ବ୍ରଡ୍ ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ସ ଦେଇଥାଉ। ଏବଂ ଆ ସଙ୍ଗେ ସେ ଭିଟାମିନ୍ର ବହୁତ ଡେଫିସିଏନ୍ସି ଥାଏ, ନର୍ଭ ପ୍ରୋବ୍ଲେମ୍ ଥାଏ, ତେଣୁ ନ୍ୟୁରୋଲୋଜିକାଲ ନର୍ଭ ଭିଟାମିନ୍ B1, B2, B6 ର ଆମେ ଇଞ୍ଜେକ୍ସନ୍ ଦେଇଥାଉ। ତ ସଙ୍ଗେ ସଙ୍ଗେ ଅଂଶୁଘାତ ଆଫେକ୍ଟେଡ୍ ଗାଈମାନଙ୍କର, ଦୁଧିଆଳି ଗାଈମାନଙ୍କର ରୁମେନ୍ ବା ପାଚକ ଶକ୍ତି କମିଯାଏ, ତେଣୁ ପାଚକ ଶକ୍ତି ବଢ଼ିବା ପାଇଁକା ରୁମିନୋଟୋରିକ୍ ଡ୍ରଗ୍ କିଛି ଖାଇବାକୁ 5-7 ଦିନ ପର୍ଯ୍ୟନ୍ତ ଦେଇଥାଉ। ତେଣୁ ସଙ୍ଗେ ସଙ୍ଗେ ଆମକୁ ଗୋଟେ ପ୍ରଥମେ ତାର ବଡ଼ିର ଟେମ୍ପରେଚର୍ କେମିତି କମିବ ସେଥିପାଇଁ ପଦକ୍ଷେପ ନେବା ଦରକାର। ପାଣି ସିଞ୍ଚନ କରାହେଉ, ଶୀତତାପ ନିୟନ୍ତ୍ରଣ ଜାଗାକୁ ନିଆଯାଉ, ଗଛର ତଳକୁ ନିଆଯାଉ, ଭେଣ୍ଟିଲେସନ୍ ପବନ ବହିତ ଜାଗାକୁ ନିଆଯାଉ, ପାଣି ଦିଆଯାଉ ପାଟିରେ, ଏବଂ କିଛି ସମୟ ପରେ ଦେଖିବ ଅତ୍ୟଧିକ ଟେମ୍ପରେଚର୍ ହେଲେ ତାର ମଳ ଦ୍ୱାରା ପଟେ ଚିଲ୍ଡ ୱାଟର୍ ଥଣ୍ଡା ପାଣିକି ଆମେ ପ୍ରାୟ 200-500 ମିଲି ଭରି ଦେଇଥାଉ, ଯାହାଦ୍ୱାରା ବଡ଼ିର ଟେମ୍ପରେଚର କମିଯାଇଥାଏ।
1: ଆଜ୍ଞା, ତେବେ ସାର୍ ଇଏ ତ ପଦକ୍ଷେପ କଥା କହିଲେ, ଅଂଶୁଘାତ ସମୟରେ ଏବଂ ଅଂଶୁଘାତ ପରେ କି ପ୍ରକାର ସମସ୍ୟା ରହିଛି ଆମେ ନିଶ୍ଚିତ ଭାବରେ ଏ ବିଷୟରେ ଅଧିକ ଆଲୋଚନା କରିବା, କିନ୍ତୁ ଏଇଠି ଆମର ଜଣେ ଚାଷୀ ଭାଇଟିଏ ଫୋନ୍ କରିଛନ୍ତି, ଫୋନ୍ଟି ନେଇଯିବା। ହ୍ୟାଲୋ,
2: ନମସ୍କାର।
1: ନମସ୍କାର ଭାଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି, ପରିଚୟ ଟିକେ ଦିଅନ୍ତୁ।
2: ନବୀନ ମଲ୍ଲିକ, ଗ୍ରାମ ପଞ୍ଚାୟତ।
1: ଆଜ୍ଞା ଭାଇ, କଣ ରହିଛି ପ୍ରଶ୍ନ ଆପଣଙ୍କର?
2: ପ୍ରଶ୍ନ ମ୍ୟାଡମ୍ ଏୟା ଯେ ଗାଈ ଗୋରୁ ଉପରେ ବର୍ତ୍ତମାନ ଯୋଉ ରୋଗଟା ହଉଛି, ତାର କେମିତି ସରଳ ସମାଧାନ କରିବା ଏବଂ କେମିତି ମେଡିକେଟ୍ କରିବା ତାକୁ?
1: ଆଚ୍ଛା, ଆମ ସହିତ ସାର୍ ଉପସ୍ଥିତ ରହିଛନ୍ତି, ଆପଣ ମଧ୍ୟ କଥା ହେଇପାରିବେ ସାର୍। ତାଙ୍କର ଯାହା
0: ପ୍ରଶ୍ନ, କୋଉ ରୋଗ ହଉଛି
2: ସାର୍? ବର୍ତ୍ତମାନ ରୋଗ ହଉଛି ଗୋ ବସନ୍ତ।
0: ଆଚ୍ଛା, ଠିକ ଅଛି। ମଝିରେ ମଝି ସବୁ LST ବା ଲମ୍ପି ସ୍କିନ୍ ଡିଜିଜ୍ ବୋଲି କୁହାଯାଉଛି, ଲମ୍ପି ସ୍କିନ୍ ଡିଜିଜ୍ କୁହାଯାଏ। ଏ ଲମ୍ପି ସ୍କିନ୍ ଡିଜିଜ୍ଟା ଆପଣଙ୍କର ବାତ୍ୟା ପରେ ଆସିଛି, ଯେଉଁଟାକି ବାଂଲାଦେଶ ଷ୍ଟ୍ରେନ୍ ଏଇଟା। ତେଣୁ ଏ ଲେସନ୍ରେ ଆପଣ ଦେଖିବେ ଜ୍ୱର ରହିବ, କାହାର 3-7 ଦିନ ଜ୍ୱର ରହିବ, ଗଳଗ୍ରନ୍ଥି ଫୁଲି ଯାଉଛି, ଦେହରେ ସବୁ ଗୋଲ ଗୋଲେ ଫୁଲି ଟାଣ ହୋଇ ରହିଯାଉଛି। ତେଣୁ ଏ ରୋଗ ଭାଇରାଲ୍ ଡିଜ୍, ତେଣୁ ଏହାକୁ ଆମେ କ'ଣ କରାଯିବା, LST ର ଭ୍ୟାକ୍ସିନ୍ ମିଳୁଛି, ଆମେ ଯଦି ଭ୍ୟାକ୍ସିନ୍ ଦେଇପାରିବା ଏ ରୋଗ ହେବନି। ଯଦି ଏ ରୋଗରେ ପୀଡ଼ିତ ହୋଇଛନ୍ତି, ତାକୁ ବ୍ରଡ୍ ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ 5 ଦିନ ଦେବା ଦରକାର। ଆପଣ ଷ୍ଟ୍ରେପ୍ଟୋପେନ୍ସିଲିନ୍ ହଉ, ସେପ୍ଟ୍ରାକ୍ଜନ୍ ଟାଜୋବାକ୍ଟମ୍ ହଉ, ଏଣ୍ଡ୍ରୋଫ୍ଲୋକ୍ସାସିଲିନ୍ସ ହଉ, ତା ସଙ୍ଗେ ସଙ୍ଗେ ଜ୍ୱର କମାଇବା ପାଇଁକା ନନ୍ ଷ୍ଟେରଏଡ୍ ଆଣ୍ଟି ଇନ୍ଫ୍ଲାମେଟୋରି ଡ୍ରଗ୍ ମେଲୋକ୍ସିକାମ୍ ହଉ, ଫିଲିନୋକ୍ସିନ୍, ମେଗ୍ଲୋମିନ୍ ହଉ, ତାକୁ 4-5 ଦିନ ଦିଆଯାଏ। ଇମ୍ୟୁନା ବୁଷ୍ଟର୍ସ EKRSE 50 ml ଦିନକୁ ଥରେ ବା 2 ଥର ବଡ଼ର ଗାଈ ଅନୁସାରେ ଦିଆଯାଏ। ତତ୍ ସଙ୍ଗେ ସଙ୍ଗେ ଏହି ସମୟରେ କାଇଁ ଖାଏନି, ତେଣୁ ଆମକୁ କେତେବେଳେ ଜ୍ୱର କମିଗଲା ପରେ ଟିକେ ସାଲାଇନ୍ ଲଗାଇବାକୁ ପଡ଼େ, କିମ୍ବା ପେଟରୁ ଜୀବାଣୁ ଯାହା ଅଛି ଡାଇଜେସନ୍ ଠିକ୍ କରିବା ପାଇଁ ରୁମିନୋଟୋରି ଡ୍ରଗ୍, ଫ୍ଲୋରାଟନ୍ ଫେସ୍, ଏଇଭଳିଆ ସବୁ ବଟିକା ଦେବାକୁ ପଡ଼ିବ। ନଚେତ୍ ନାହିଁ, କିଛି ଗାଈ କିଛି ଦିନ ପରେ 5-7 ଦିନ ଖାଉନାହାନ୍ତି, ସେମାନଙ୍କୁ ଆମେ ଛେଳିର ପୁଟା ପିଆଉ। ଯେଉଁ ବସନ୍ତ ଆସିଗଲା, ସେ ବସନ୍ତ ଲକ୍ଷଣ ପ୍ରଥମେ ମଧ୍ୟ ନରମ ଥିବ, ଟାଣ ହେଇଯାଏ, କେତେବେଳେ ଫାଟିଯାଏ ମଧ୍ୟ। ଯଦି ଫାଟିଲା, ଆମେ ହିମାକ୍ସ ହଉ, ଅନ୍ୟ କିଛି ସ୍ପ୍ରେ ହଉ, ମାରିକି ତାକୁ 5-7 ଦିନ ଡ୍ରେସିଂ କରାଇବା। ଗୋଟେ ହର୍ବାଲ ପ୍ରିପାରେସନ୍ ମିଳୁଛି, ନହେଲେ ଆପଣଙ୍କ ଘରେ ଆପଣ ହଳଦୀ ଆଉ ଲିମ୍ବ ପତ୍ର ବାଟିକି ତା ଦେହରେ ଲଗାନ୍ତୁ।
2: ଆମର ଓଡ଼ିଆ ଭାଷାରେ ଯୋଉଟା ଅଛି ପାନ ମାନେ ରସ, ତାପରେ ଲିମ୍ବ ରସ,
0: ଟିଙ୍କ ଜନିତ ରୋଗ, ଥେଲେରିଆ, ବାବେସିଆ, ଆନୋପ୍ଲାଜମା ବହୁତ ମାତ୍ରାରେ ବ୍ୟାପିଛି ଏବଂ ବହୁତ ଗାଈ ଗୋରୁ ଆଫେକ୍ଟେଡ ହେଉଛନ୍ତି। ଟିଙ୍କ ପାଇଁକା ଫ୍ଲୁପର୍ ବା ଫ୍ଲୁ ମେଥିନ୍ ସ୍ପଟନ୍ ମିଳୁଛି, ଏ ସ୍ପଟନ୍କୁ ପ୍ରତ୍ୟେକ 3 ମାସରେ ବେକ ପାଖରେ ଗୋଟେ, କୁଜ ପଛପଟେ ଗୋଟେ, ଲାଞ୍ଜ ମୂଳରେ ଗୋଟେ, ଏମିତି 3 ସ୍ପଟ୍ ଲଗାଇଦେଲେ ଏ ପ୍ରାୟ 1 ମାସ ପର୍ଯ୍ୟନ୍ତ ଟିଙ୍କ ରହନ୍ତି ନାହିଁ। ଏବଂ ଟିଙ୍କ ଆସିବା ପାଇଁକା ଘରର ଚାରିପାଖରେ ଥିବା ବୁସେସ୍ ବା ଯୋଉ କଳିଆ ଆବର୍ଜନା, ଛୋଟ ଛୋଟ ଘାସ ଗଛକୁ ସଫା କରି ରଖନ୍ତୁ। ଯଦି ଟିଙ୍କ ମିଳୁଛି, ଟିଙ୍କ ଗୁଡ଼ାକୁ ସବୁ ବାହାର କରି ପୋଡ଼ି ଦିଅନ୍ତୁ। ଏବଂ ଏବେ ଗୋଟେ ମିଳୁଛି ନୋଟିକ୍ସ ବା ଟିକ୍ ଫ୍ଲି, ଏଭଳିଆ ସବୁ ସ୍ପ୍ରେ ମିଳୁଛି, ଆପଣ ଗୁହାଳରେ ମଧ୍ୟ ସ୍ପ୍ରେ କରିବେ, ହର୍ବାଲ ସ୍ପ୍ରେ ଗୁହାଳରେ, ନହେଲେ ନାହିଁ ଡେଲ୍ଟା ମେଥ୍ରିନ୍ ଆଣିକି ଗୁହାଳରେ ଆପଣ ସ୍ପ୍ରେ କରିବେ। ଯେଉଁଦିନ ସ୍ପ୍ରେ କରିବେ, ତା 2 ଦିନ ପର୍ଯ୍ୟନ୍ତ ଗାଈକି ସେ ଗୁହାଳକୁ ଛାଡ଼ିବେନି। ତେଣୁ ଗାଈ ପାଇଁକା ଆପଣ ସ୍ପଟନ୍ ଲଗାଇବେ, ଗୁହାଳରେ ଡେଲ୍ଟା ମେଥ୍ରିନ୍ ସ୍ପ୍ରେ କରିବେ, ଗୁହାଳର ଚାରିକଡ଼ରେ ଥିବା ସମସ୍ତ ବୁସେସ୍କୁ ସଫା କରି ଚୂନ ପକାଇକି ସଫା ସୁତରା ରଖନ୍ତୁ। ତେଣୁ ଟିଙ୍କ ଆସିବ, ଟିଙ୍କ ହେଲେ ଟିଙ୍କ ଜନିତ ରୋଗରେ ଆପଣ ଗାଈ ଆକ୍ରାନ୍ତ ହେବ। ଶୁଣନ୍ତୁ, ଟିଙ୍କ ତ ରକ୍ତ ଖାଉଛନ୍ତି, ଟିଙ୍କ ଜନିତ ରୋଗ ଯେମିତି ଥେଲେରିଆ, ବାବେସିଆ, ଆନାପ୍ଲାଜମା, ଏସବୁ ରୋଗ ଯଦି ହେଇଥିବ, ତାକୁ ଟ୍ରିଟମେଣ୍ଟ କରି

0: ଆପଣ ଟିଙ୍କ ନିରାକରଣ କରି ତ ସଙ୍ଗେ ସଙ୍ଗେ ଆମେ ସାର୍କୋଫେରଲ ଭେଟ କଫେକୁ ଟାବ୍ଲେଟ୍ସ ଏବଂ ଆନାବୋଲାଇଟ୍ ସିରଏଡ୍ ଏଗୁଡ଼ା ସବୁ ଦେଲେ ଧୀରେ ଧୀରେ ଧୀରେ ଧୀରେ ତାର ଉନ୍ନତି ହେବ। ତ ସଙ୍ଗେ ସଙ୍ଗେ କେମିତି ଖାଇବ ଭଲ ଭଲ ଖାଇବା ପାଇଁ ଭଲ ନ୍ୟୁଟ୍ରିସନ୍ ଫୁଡ୍ ଦରକାର ଏବଂ ଆପଣଙ୍କର ରୁମେନ୍ ହଜମ ହେବା ଶକ୍ତି ବଢ଼ିବା ଦରକାର। ଆ ସାଥିରେ ସାର୍କୋଫେରଲ କଫେକୁ ଏଗୁଡ଼ା ସବୁ ଦେଲେ ଧୀରେ ଧୀରେ ହେମୋଗ୍ଲୋବିନ୍ ବଢି ବଢି ଚାଲିବ।
1: ଆମର ଆଉ ଜଣେ ଭାଇ ଫୋନ କରିଛନ୍ତି ନେଇଯିବା ଫୋନ। ହ୍ୟାଲୋ
2: ହ୍ୟାଲୋ ମ୍ୟାଡମ ନମସ୍କାର।
1: ନମସ୍କାର ଭାଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି, ପରିଚୟ ଟିକେ ଦିଅନ୍ତୁ।
2: ମୁଁ ଗୋପ ଇଚ୍ଛାପୁରୁ କହୁଛି, ସୁଜିତ କୁମାର ବେହେରା।
1: ଭାଇ ଆପଣଙ୍କର କଣ ପ୍ରଶ୍ନ ରହିଛି?
2: ମ୍ୟାଡମ ବର୍ତ୍ତମାନ ଆମର ଏଇ ଗାଈ ଗୁଡାକ ବହୁତ ଜୋରରେ ପିଲା ହଉଛନ୍ତି, ତାପରେ ମାନେ ଢକ ଖାଉ ନାହାନ୍ତି, ତାପରେ ଯେମିତି କ୍ଷୀର ଫିର ସବୁ କମେଇ ଦେଉଛନ୍ତି।
1: ଆଚ୍ଛା ଠିକ ଅଛି।
0: ହଉ ସୁଜିତ ବାବୁ, ଆପଣ ଯୋଉଟା କହୁଛନ୍ତି ଏ ପ୍ରାୟ ଗ୍ରୀଷ୍ମର ପ୍ରଭାବରେ ହଉଛି। ଗ୍ରୀଷ୍ମ ପ୍ରଭାବରେ ଆପଣ ଯେତେବେଳେ ବଡିର ଟେମ୍ପରେଚର ବଢ଼ିଯାଉଛି, ଉତ୍ତାପ ବଢ଼ିଯାଉଛି, ହ୍ୟୁମିଡିଟି ବା ଆର୍ଦ୍ରତା ବଢ଼ିଯାଉଛି, ସେତେବେଳେ ଗାଈମାନଙ୍କର ଥର୍ମୋ ରେଗୁଲେଟରୀ ସେଣ୍ଟର କାମ କରୁନି ଏବଂ ଆପେଟାଇଟ୍ ସେଣ୍ଟର ମଧ୍ୟ ଡିପ୍ରେସ୍ ହେଇଯାଉଛି, ତେଣୁ ସେମାନେ ଖାଦ୍ୟ ଖାଇବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। କାରଣ ହେଉଛି, ଆମେ ତ ନାଇଟ୍ରିକ୍ ଅକ୍ସାଇଡ୍ ଗୋଟେ ପ୍ରଡକ୍ସନ୍ ହୁଏ ଯିଏକି ଆପଣ ବଡିରେ ଏସିଡିଟି ଫର୍ମେସନ୍ କରେ। ଏକ ଦୁଇ ହେଉଛି, ଗାଈ ଯେହେତୁ ନ ଖାଉଛନ୍ତି ଆମେ ତାକୁ କ'ଣ କରୁ, ସକାଳର ଖାଦ୍ୟ ରାତିକି ଦେଉଛେ, ତେଣୁ ପ୍ରାୟ ଏସିଡୋସିସ୍ ବା ସବ୍ ଆକ୍ୟୁଟ୍ ରୁମିନାଲ ଏସିଡୋସିସ୍ ଏସିଡୋସିସ୍ କମ୍ ପରିମାଣ ହେଇ ଗାଈ ଖାଆନ୍ତି ନାହିଁ। ତ ସଙ୍ଗେ ସଙ୍ଗେ ଗାଈଙ୍କର ରୁମେନରେ ଯେଉଁମାନେ ଡାଇଜେଷ୍ଟିଭ୍ ଏନ୍ଜାଇମ୍ ତ ମରିଯାଆନ୍ତି ଏବଂ ଯେହେତୁ ଯେତେବେଳେ ଜଳୀୟ ଅଂଶ କମିଯାଏ ଧାତବ ଲବଣ ଭିଟାମିନ୍ସ ମଧ୍ୟ କମିଯାଏ, ତେଣୁ ଆକୁ ରକ୍ଷା କରିବା ପାଇଁକା ଗାଈକି ଟିକେ ଛାଇରେ ରଖନ୍ତୁ, ଖରାବେଳେ ଖାଇବାକୁ ଦିଅନ୍ତୁ ନାହିଁ, ଯେଉଁ ଖାଦ୍ୟ ଦେଉଛନ୍ତି ଖାଇବାକୁ ସକାଳ 7 ଭିତରେ ଦିଅନ୍ତୁ, କାରଣ ବେଶୀ ତମ ଯେତେ ବର୍ତ୍ତମାନ ତ ଗରମ ବହୁତ ହେଲାଣି, ଏ ଗରମ ସମୟରେ ଯଦି ଖାଇବେ ବଡିର ଉତ୍ତାପ ଆହୁରି ବଢ଼େ। ଆପଣ ଦେଖିଥିବେ ମାଛ ମାଂସ ଖାଇସାରିଲା ପରେ ଆପଣଙ୍କୁ ଟିକେ ଉତ୍ତପ୍ତ ଲାଗେ, ସେଇଭଳିଆ ଖାଇବାଟା ସକାଳ 7 ଭିତରେ ଦିଅନ୍ତୁ, ସନ୍ଧ୍ୟାବେଳକୁ ଦିଅନ୍ତୁ, ମଝିରେ ସଫିସିଏଣ୍ଟ ପାଣି ଦିଅନ୍ତୁ, ପାଣିରେ ଇଲେକ୍ଟ୍ରୋଲାଇଟ୍ ପାଣି ଦିଅନ୍ତୁ ଏବଂ ତତ୍ସଙ୍ଗେ ସଙ୍ଗେ ଭିଟାମିନ୍ ମିନେରାଲ୍ ସପ୍ଲିମେଣ୍ଟେସନ୍ ଦିଅନ୍ତୁ, ଭିଟାମିନ୍ ଏ ଡି ଇ ଭିଟାମିନ୍ B1, B2, B6 ଇଞ୍ଜେକ୍ସନ୍ ତାକୁ ଦିଅନ୍ତୁ ଏବଂ ରୁମିନୋଟୋରିକ୍ ଡ୍ରଗ୍ସ ଯେମିତି ଆପଣଙ୍କର ହେଉଛି ରମ୍ବିଅନ୍ ହେଉ, ଫ୍ଲୋରାଟନ୍ ଫୋଟୋ ଏସବୁ ଦେଇକି ବଢ଼ାନ୍ତୁ, ସଫିସିଏଣ୍ଟ ପାଣି ଦିଅନ୍ତୁ ପିଇବା ପାଇଁକା ଏବଂ ଛାଇରେ ରଖନ୍ତୁ, ମଝିରେ ମଝିରେ ଗାଧେଇ ଦିଅନ୍ତୁ କିମ୍ବା ଯଦି ଅଧିକ ଉତ୍ତପ୍ତ ହେଉଛୁ ଡେଲି ମଧ୍ୟ ଟିକେ ଟିକେ ଗାଧେଇ ଦିଅନ୍ତୁ।
2: ସାର୍ ଆଉ ଗୋଟେ ସମସ୍ୟା ଦେଖାଯାଉଛି, ଚିର ମାନଙ୍କର ଗୋଟେ ଫଳି ଯାଉଛି,
0: ଛାଇର ଚିରରେ କାଓପକ୍ସ ଲିଜନ୍ ହେଲେ ଫଳେ, କୋରିନୋ ବ୍ୟାକ୍ଟେରିୟମ୍ ବୋଲି ଗୋଟେ ବ୍ୟାକ୍ଟେରିଆଲ ଇନଫେକ୍ସନ୍ ହୁଏ, କାରଣ ଏଇ ସମୟରେ ଭାଇରାଲ ଇନଫେକ୍ସନ୍ ପ୍ରାୟ ହୁଏନି, ବ୍ୟାକ୍ଟେରିଆଲ ଇନଫେକ୍ସନ୍ ବେଶୀ ହୁଏ, ତେଣୁ ଆମେ ଗାଈର ଚେରରେ ହେଉଥିବା ମାଷ୍ଟିଲେପ୍ ଅଏଣ୍ଟମେଣ୍ଟ ମନେ ରଖିବେ, ତାକୁ ଟିକେ ପହ୍ନାରେ ଲଗେଇଦେବେ ଏବଂ ଯେତେବେଳେ ଗାଈ କ୍ଷୀର ଧୂଆଁ ହେଉଛି, କ୍ଷୀର ଧୋଇ ସାରିଲା ପରେ ତାର ଚିରଟା 45 ଖୋଲା ରହୁଛି, ସେ ସମୟରେ ଯଦି ଆପଣଙ୍କର ଝାଡ଼ା ପରିସ୍ରା କଣ୍ଟାକ୍ଟରେ ଆସିବ ତାହେଲେ ସେପଟେ ବ୍ୟାକ୍ଟେରିଆ ପଶିକି ଥନହରା ହେବାର ଚାନ୍ସେସ୍ ଥାଏ, ତ ଥନହରା ପାଇଁ ପ୍ରୋଟେକ୍ସନ୍ କରିବା ପାଇଁ ସେଠି ମଧ୍ୟ ମାଷ୍ଟିଲେପ୍ ଅଏଣ୍ଟମେଣ୍ଟ ଲଗେଇ ପାରିବେ ଗାଈ ଧୋଇ ସାରିଲା ପରେ ଏବଂ ପହ୍ନାକୁ ଟିକେ ଉଷୁମ ପାଣିରେ ଧୋଇକି ଆପଣ କ୍ଷୀର ଦିଅନ୍ତୁ, ଗୁହାଳ ସଫା ରଖନ୍ତୁ ଏବଂ ଟିକେ ମାଷ୍ଟିଲେପ୍ ଅଏଣ୍ଟମେଣ୍ଟ ହେଉ, ଡର୍ମାନଲ୍ ଅଏଣ୍ଟମେଣ୍ଟ ହେଉ ଟିକେ ଲଗେଇ ଦିଅନ୍ତୁ, ଯାହାଦ୍ୱାରା କି ଏହା ହେବ ନାହିଁ।
1: ତେବେ ଭାଇ ଆପଣଙ୍କର ଆଉ କିଛି ପ୍ରଶ୍ନ ରହିଛି କି?
2: ନାହିଁ ମ୍ୟାଡମ।
1: ଆଜ୍ଞା, ତେବେ ଯାହା ହଉ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରହୁଛୁ ଭାଇ। ନମସ୍କାର। ତେବେ ସାର୍, ଆମର ଯୋଉ ପ୍ରଶ୍ନଟି ଥିଲା ଯେ ଅଂଶୁଘାତ ସମୟରେ ଏବଂ ଅଂଶୁଘାତ ପରେ କଣ ସବୁ ସମସ୍ୟା ଦେଖାଯାଇଥାଏ?
0: ଅଂଶୁଘାତ ଗୋଟେ ଇମର୍ଜେନ୍ସି ସମୟ, ଅଂଶୁଘାତ ସମୟରେ ଚିକିତ୍ସା ବିଳମ୍ବ ହେଇଗଲେ ଗାଈ ବାଛୁରୀ ଛେଳି ମାନେ ମରିଯାଆନ୍ତି, ତେଣୁ ଆମକୁ ଇମିଡିଏଟଲି ଭେଟେନାରୀ ଡାକ୍ତରଙ୍କର ପରାମର୍ଶ ନେବା ଦରକାର ଏବଂ ତାର ବଡି ଟେମ୍ପରେଚର କେମିତି କମିବ ତ ସଙ୍ଗେ ସଙ୍ଗେ ଆମକୁ ସମ୍ପୂର୍ଣ୍ଣ ପଦକ୍ଷେପ ନେବା ଦରକାର, ଯେପରିକି ସାଲାଇନ୍ ଦିଆଯାଉ, ବଡିରେ ପାଣି ସ୍ପ୍ରିଙ୍କିଲ୍ କରାଯାଉ, ଶୀତତାପ ନିୟନ୍ତ୍ରିତ ଘରକୁ ନିଆଯାଉ, ଗଛ ତଳକୁ ନିଆଯାଉ, ଫ୍ୟାନ୍ ପାଖରେ ରଖାଯାଉ, ପାଣି ସଫିସିଏଣ୍ଟ ଦିଆଯାଉ। କିନ୍ତୁ ଅଂଶୁଘାତ ତ ହେଇଗଲା, ଟ୍ରିଟମେଣ୍ଟ କରିଦେଲେ ଆ ପରେ ହୁଏ ସବୁ ହର୍ମୋନାଲ ଇମ୍ବାଲାନ୍ସ ହୁଏ, ଇଷ୍ଟ୍ରୋଜେନ୍ର ଅଭାବ ଯୋଗେ ଏ ଗାଈମାନେ ରିପିଟ୍ ବ୍ରିଡିଂ କରନ୍ତି, ଗାଈମାନେ ଆଉ ପ୍ରେଗନାଣ୍ଟ ହେବା ପାଇଁ ବହୁତ ସମୟ ନିଅନ୍ତି ବା ବାରମ୍ବାର ରିପିଟ୍ କରନ୍ତି, ଯାହା ଚାଷୀ ଗାଈ ବହୁତ ବଡ଼ ଆପଣଙ୍କ କ୍ଷତି ପହଞ୍ଚେ। ଯେଉଁ ଗାଈ ଆଫେକ୍ଟେଡ୍ ହେଲା ତା କ୍ଷୀର ପ୍ରଡକ୍ସନ୍ ପ୍ରାୟ 1/4 ପର୍ଯ୍ୟନ୍ତ କମିଯାଏ, ତେଣୁ ସିଏ ମଧ୍ୟ ଯେଉଁ କ୍ଷୀର ଦେବ ସେ କ୍ଷୀର କିନ୍ତୁ ପାଣିଆ କ୍ଷୀର ଆସେ। ତା ସଙ୍ଗେ ସଙ୍ଗେ ଆପଣ ଦେଖିଥିବେ ଆମ ମଣିଷର ମଧ୍ୟ ନ୍ୟୁରୋଲୋଜିକାଲ ସିମ୍ପଟମ୍ ବ୍ରେନ୍ ଡିଜର୍ଡର୍ ହେଇଯାଏ, ସେଭଳିଆ ନ୍ୟୁରୋଲୋଜିକାଲ ସିମ୍ପଟମ୍ ହେଲେ ଗାଈ ଭଲରେ ଚାଲିପାରିବନି, ଇନକୋଡିନେସନ୍ ଠିକ୍ଠାକ୍ ଚାଲିପାରିବନି, ମାଂସପେଶୀ ଥରିବ, ଖାଇବାକୁ ଇଚ୍ଛା ପ୍ରକାଶ କରିବନି ଏବଂ ତାର କାମ କରିବାର ଶକ୍ତି କମିଯିବ। ସେଥିପାଇଁକା ଅଂଶୁଘାତ କେମିତି ନ ହେବ ପ୍ରିଭେନ୍ସନ୍ ହେବା ଦରକାର। ଅଂଶୁଘାତ ହେଲା ପରେ ମଧ୍ୟ ଆମକୁ ଚିକିତ୍ସା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ, ଅଂଶୁଘାତରୁ ଉଦ୍ଧାର ହେଲା ପରେ ଏବଂ ଗାଈର ପ୍ରଡକ୍ସନ୍ କାପାବିଲିଟି ପ୍ରଡକ୍ଟିଭ କାପାବିଲିଟିଜ୍ କମିଯିବା ଯୋଗେ ଚାଷୀ ପାଇଁ ବହୁତ କ୍ଷତି ଘଟେ।
1: ତେବେ ସାର୍, ଇଏ ତ ଯେଉଁ ସମସ୍ୟା ରହିଛି ସେସବୁ ସମସ୍ୟା କଥା କହିଲେ ଏବଂ ତାର ସମାଧାନ କଥା ମଧ୍ୟ କହିଲେ, ତେବେ ଅଂଶୁଘାତ ନ ହେବା ପାଇଁ ଆହୁରି କଣ ସବୁ ପଦକ୍ଷେପ ରହିଛି?
0: ଆମ ଚାଷୀ ଭାଇମାନେ ସମସ୍ତେ ସଚେତନ ହେବା ଦରକାର। ଗ୍ରୀଷ୍ମ ସମୟରେ ଆମେ ଗୋରୁ ଗାଈ ଯେତେବେଳେ ପାଳିଛେ ଲାଭଦାୟୀ ଗୋପାଳନ ହେବା ଦରକାର, ଲାଭଦାୟୀ ଗୋପାଳନ ହେଉ ଯେତେବେଳେ

0: ଗୋଗାରୀକୁ କୌଣସି ପ୍ରକାରର କ୍ଷତି ନ ପହଞ୍ଚିବ କିମ୍ବା ଯେଉଁ କ୍ଷତି ହେବ ଟ୍ରିଟମେଣ୍ଟ କରି ଭଲ ହୋଇଯିବ ଏବଂ କମ୍ ଖର୍ଚ୍ଚରେ ହେବ। ସେଥିପାଇଁ ଗ୍ରୀଷ୍ମ ଆରମ୍ଭରୁ ଗୁହାଳରେ କିପରି ଆମେ ବଡ଼ ବଡ଼ ଝରକା ରଖିବା ଯେମିତି ପବନ ଅତିବାହିତ ହେବ, ଫ୍ୟାନ୍ ଲଗାଇବା, ଗୁହାଳ ଯଦି ଆଜବେଷ୍ଟସ୍ ହୋଇଥିବ ତା ଉପରେ ଆମେ ନଡ଼ା ପକାଇବା କିମ୍ବା ଲଟା ଲଗାଇଦେବା ଯାହାକି ଗୁହାଳର ଭିତର ଟେମ୍ପରେଚର କମ୍ ରଖିବ। ଗାଈକି ପ୍ରତ୍ୟେକ ଦିନ ବା ଅଲ୍ଟରନେଟ୍ ଡେରେ ହୋଲଷ୍ଟିନ୍ ଫ୍ରିଜନ୍ ଗାଈକି ଡେଲି ଗାଧେଇବା ଦରକାର, ଜର୍ସି ଗାଈ ଡେଲି ଗାଧେଇବା ଦରକାର, ଗାଈକିଟିଏ ଗାଧେଇଦେବା, ପୋଛାପୋଛି କରିଦେବା, ଦିନକୁ ବହୁତ ମାତ୍ରାରେ ପାଣି ଯୋଗାଇବା, ତା ସଙ୍ଗେ ସଙ୍ଗେ ମିନେରାଲ ମିକ୍ସଚର ଧାତବ ଲବଣ ଦେବା, ପାଣିରେ ଥରେ ଇଲେକ୍ଟ୍ରୋଲାଇଟ୍ସ ମିଶାଇକି ଦେବା। ଗାଈ ଯଦି ବାହାରକୁ ଛାଡ଼ୁଥିବା ତେବେ ସକାଳୁ ସକାଳୁ ଛାଡ଼ିକି ଦ୍ୱିପ୍ରହର ବେଳକୁ ଘରକୁ ନେଇ ଆସିବା, ଚେଷ୍ଟା କରିବା ଗ୍ରୀନ୍ ଗ୍ରାସ୍ ଦେବା ପାଇଁ, କାରଣ ଏହି ସମୟରେ ଯେଉଁ ଘାସ ଖାଆନ୍ତି ସେ ଘାସ ଗୁଡ଼ିକ ସବୁ ଟାଣ ହୋଇଯାଇଥାଏ, ସେଥିରେ ଜଳୀୟ ଅଂଶ କମ୍ ଥାଏ, ଧାତବ ଲବଣ କମ୍ ଥାଏ, ଭିଟାମିନ୍ କମ୍ ଥାଏ, ଇଏ କ'ଣ କ'ଣ କନ୍ଷ୍ଟିପେସନ୍ କରନ୍ତି, ଝାଡ଼ା ଠିକ୍ କରନ୍ତିନି ଏବଂ ଏତେ ନ୍ୟୁଟ୍ରିସନାଲ୍ ଭାଲ୍ୟୁ କିଛି ନଥାଏ। ପୂର୍ଣ୍ଣ ପରିମାଣର ଖାଦ୍ୟ ଖାଇବା ବହୁତ ଜାଗା ବୁଲିବାକୁ ପଡ଼ିଥାଏ। ସେଥିପାଇଁ ଆମେ ଚେଷ୍ଟା କରି ଆମ ବାରିରେ କିଛି ପେରେନିଆଲ୍ ଘାସ, ହାଇବ୍ରିଡ଼ନାପିଅର ହଉ, ଆଲଫା ଆଲଫା ହଉ, ପାରାଗ୍ରାସ ହଉ, କରିଥିବା ଘାସ ଟିକେ ଆଣି ଦେବା ଏବଂ ଆମର ଖାଦ୍ୟଟା ଯେତେବେଳେ ଖାଦ୍ୟ ଦେବା ବଡ଼ିର ଉଷ୍ମତା ବଢ଼ିଯାଏ। ସେଥିପାଇଁ ଆମେ ଖାଦ୍ୟ ଯାହା ଦେଉଛେ, ଦାନା ଦେଉଛେ, ଆମେ ସକାଳୁ ସକାଳୁ ବଡ଼ି ଭୋରୁ 7 ଭିତରେ ଦେଇଦେବା କିମ୍ବା ସଞ୍ଜ ଉଡ଼େ ଦେବା, ଦିନ ଯାକ ତାଙ୍କୁ ଫ୍ରି ରଖିବା, ପାଣି ପିଇବା ଏବଂ ତା ସଙ୍ଗେ ଭିଟାମିନ୍ ସପ୍ଲିମେଣ୍ଟେସନ୍ ଦେବା, ଓରାଲି ବା ଖାଦ୍ୟରେ ଦେଇପାରିବା, ଇଞ୍ଜେକ୍ଟେବୁଲ୍ ଦେଇପାରିବା ଏବଂ ତା ସଙ୍ଗେ ସଙ୍ଗେ ଇମ୍ୟୁନିଟି ଷ୍ଟାଟସ୍, ଏଥିରେ ଇମ୍ୟୁନିଟି ବହୁତ କମିଯାଏ, ବଡ଼ିର ରୋଗ ପ୍ରତିରୋଧ ଶକ୍ତି କମ, ରୋଗ ପ୍ରତିରୋଧ ଶକ୍ତି ବଢ଼ିବା ପାଇଁକା ଆମେ ଯେମିତିକି ସେଲେନିୟମ, ଭିଟାମିନ୍ ଇ, ଇ କେୟାର ଏସି ଯେମିତି ମିଳୁଛି ସେଇଭଳିଆ ସଲ୍ୟୁସନ 50 ଦିନକୁ। ଜି ଷ୍ଟ୍ରେସ୍, ହି ଷ୍ଟ୍ରେସ୍ କମାଇବା ପାଇଁକା ଷ୍ଟ୍ରେସ୍ ନିଲ୍, ଜି ଷ୍ଟ୍ରେସ୍ ଏମିତି ଔଷଧ ମିଳୁଛି, ହିଟ୍ର ଷ୍ଟ୍ରେସ୍ କମେ, ଷ୍ଟ୍ରେସ୍ ଔଷଧ, ଆୟୁର୍ବେଦିକ ଔଷଧ ତାକୁ ମଧ୍ୟ ଦେବ। ଆ ପରେ ଯଦି ଆମେ ଦେଖିଲେ ଅଂଶୁଗତ ଲକ୍ଷଣ ହେଉଛି ତାହେଲେ ଆମ ଭିତରେ ଅସୁବିଧା କରେକ୍ସନ୍ କରିବା ପାଇଁ ନିକଟସ୍ଥ ପ୍ରାଣୀ ଚିକିତ୍ସକ ସହ କଣ୍ଟାକ୍ଟ କରିବା।
1: ଠିକ୍ ଅଛି, ତେବେ ସାର୍ ଗ୍ରୀଷ୍ମ ସମୟରେ ଖାସ କରିକି କି ପ୍ରକାର ସମସ୍ୟା ଦେଖାଯାଇଥାଏ?
0: ତ ମୁଖ୍ୟତଃ ଖାଦ୍ୟାଭାବ, ପାନୀୟ ଜଳ ଅଭାବ ଏବଂ ପରିବେଶରେ ଆର୍ଦ୍ରତା, ଏସବୁ ଜିନିଷ ଗାଈମାନଙ୍କୁ ବହୁତ ପ୍ରକାର କ୍ଷତି ପହଞ୍ଚିଥାଏ। କ୍ଷତି ଗୁଡ଼ିକ ହେଲା ପ୍ରଡକ୍ସନ୍ ବା ଦୁଧିଆଳି ଗାଈମାନଙ୍କର କ୍ଷୀର ଉତ୍ପାଦନ ଶକ୍ତି, ପ୍ରଡକ୍ଟିଭିଟି, ଯେମିତି ବର୍ଷକରେ ଗୋଟିଏ ବାଛୁରୀ ପାଇବା ତାହା ହେଇନଥାଏ, ଇମ୍ୟୁନିଟି ଷ୍ଟାଟସ୍ ଯାହାକି ରୋଗ ପ୍ରତିରୋଧ ଶକ୍ତି କମିଯାଇଥିବା, ତତ୍ସଙ୍ଗେ ସଙ୍ଗେ ଟିଙ୍କ, ଟିଙ୍କ ଜନିତ ବା ଆପଣଙ୍କର ଯାହା କହନ୍ତି ଏକ୍ଟୋପାରାସାଇଟ୍, ଟିଙ୍କ ଜନିତ ରୋଗ ଆମେ ଥେଲେରିଆ, ବାବେସିଆ, ଆନାପ୍ଲାଜମା, ଯେଉଁଟା ବ୍ଲଡ଼ ପ୍ରୋଟ୍ରୁଜନ୍ ଡିଜିଜ୍ ବହୁତ ହୋଇଥାଏ ଏବଂ ଗାଈମାନେ ରିପିଟ୍ ବ୍ରିଡର୍ ହୁଅନ୍ତି, ଯେମିତିକି ବହୁତ ଥର ଇନ୍ସେମିନେସନ୍ କରିବାକୁ ପଡ଼େ ଗୋଟେ ଥର ପ୍ରେଗନେଣ୍ଟ ହେବା ପାଇଁ ଏବଂ କିଛି କିଛି ଗାଈ ମୋର ମୃତ୍ୟୁମୁଖରେ ପଡ଼ନ୍ତି।
1: ଠିକ୍ ଅଛି, ତେବେ ଏଇଠି ଆମର ଆଉ ଜଣେ ଚାଷୀ ଭାଇ ଫୋନ୍ କରିଛନ୍ତି, ଫୋନ୍ଟି ନେଇଯିବା। ହ୍ୟାଲୋ,
2: ପ୍ରଣାମ ମ୍ୟାମ୍।
1: ନମସ୍କାର ଭଉଣୀ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି, ପରିଚୟ ଟିକେ ଦିଅନ୍ତୁ।
2: ଲିପା
1: ନାୟକ କହୁଛି,
2: ପଇତାବରେରୁ କହୁଛି।
1: ଆଚ୍ଛା, ନାଟି ଆଉ ଥରେ କୁହନ୍ତୁ।
2: ଲିପା ନାୟକ।
1: ଆଚ୍ଛା ଭଉଣୀ, କଣ ରହିଛି ପ୍ରଶ୍ନ ଆପଣଙ୍କର?
2: ଗାଈ ଆମର ମାନେ ବହୁତ ମାନେ ପେଲି ହଉଛି, ମାନେ ଧକଉଛି ଗାଈ।
1: ଆଚ୍ଛା,
2: ମାନେ ଗାଈର ବି ଆଉ ଗୋଟେ ବାଛୁରୀ ଅଛି 7 ସିଏ ମାନେ ଖାଲି ଗୋଡ ବି ମାନେ ଦୁଷ୍ଟ ରହୁଛି।
0: ଯଦି ଗାଈ ବହୁତ ଜୋରରେ ପେଲି ହେଉଛି, ଆର ଲକ୍ଷଣ ହେଉଛି ଗାଈର ଉତ୍ତାପ ବଢ଼ିଯାଉଛି, ଯାହାକି ଆମେ ଆମର ଯେମିତି ବଡ଼ିର ଉତ୍ତାପ କମାଇବା ପାଇଁକା ଝାଳ ବହୁଛି, ଆମେ ପାଣି ପିଇ ଦେଉଛେ, ଥଣ୍ଡା ବା ଏସି ରୁମ୍ ପଳାଉଛେ, ସେମାନେ ତ କରିପାରୁନାହାନ୍ତି, ତେଣୁ ସେମାନେ ପାଟିରେ ନିଶ୍ୱାସ ନେବା ଦ୍ୱାରା, ମୋଟା ମୋଟା ଲାଳ କାଢ଼ିବା ଦ୍ୱାରା ଏବଂ ଝାଳ ବହିବା ଦ୍ୱାରା ବଡ଼ିର ଉତ୍ତାପ କମାଇଥାନ୍ତି। ତେଣୁ ଯଦି ପେଲି ହେଉଛି, ତା ଲକ୍ଷଣ ହେଉଛି ଯେ ଉତ୍ତାପକୁ ସହ୍ୟ କରିପାରୁନି। ଏ ଗାଈକି କେବେ ଫାଟୁଆ ହେଇଥିଲା କି?
2: ହଁ,
0: ଫାଟୁଆରେ ମୁଖ୍ୟ ଲକ୍ଷଣ, ଯେଉଁମାନେ ଫାଟୁଆ ଆକ୍ରାନ୍ତ ଗାଈ ଭଲ ହୋଇଥାନ୍ତି ସେମାନଙ୍କୁ ଗୋଟେ କୋରିଆ ହୁଏ, ଯାହାଦ୍ୱାରା କି ଆପଣ ଦେଖିବେ ଏମାନେ ଉତ୍ତାପକୁ ସହିପାରିବେନି, ହିଟ୍ ଇଣ୍ଟଲେରାନ୍ସ, ନଖ ଗୁଡ଼ାକ ବଡ଼ ବଡ଼ ବଢ଼ିଯିବ, ରୁମ ବଡ଼ ବଡ଼ ବଢ଼ିଯିବ, କ୍ଷୀର ଦେବା କମିଯିବ ଏବଂ ଆସନ୍ତା 2 ଜନ୍ମ କରିବା କ୍ଷୀର କମିଯିବ। ଏଥିପାଇଁ ଆମେ ଥାଇରୋକ୍ସିନ୍ ବା ଆପଣ ଥାଇରଏଡ଼୍ ହର୍ମୋନ୍ ଯେମିତି ଆମେ ଖାଉଛେ, ଥାଇରୋକ୍ସିନ୍ ବା ଥାଇରଏଡ଼୍ ହର୍ମୋନ୍ ଆଫେକ୍ଟ ହେଇଥାଏ, ହୋମିଓପାଥି ଔଷଧ କିମ୍ବା ଥାଇରୋକ୍ସିନ୍ ଟାବ୍ଲେଟ୍ ଦିଆଯାଏ, ଭିଟାମିନ୍ ମିନେରାଲ୍ ମିକ୍ସଚର୍ ଦିଆଯାଏ ଏବଂ ଇଏ ଗୋଟେ ପରମାନେଣ୍ଟ ସଲ୍ୟୁସନ୍। ଥରେ ଫାଟୁଆ ହେଲା ପରେ ଆମେ ସବୁବେଳେ ଦେଖିବା ଗାଈ କେମିତି ଅଧିକ ଖରା ବା ଉତ୍ତାପକୁ ଆମେ ତାଠୁ ଦୂରେଇ ରଖିବା, ତେଣୁ ସବୁବେଳେ ଗାଈକି ଦ୍ୱିପ୍ରହର ସମୟରେ ତୋଟା ପାଖରେ ବାନ୍ଧନ୍ତୁ, ଛାଇରେ ବାନ୍ଧନ୍ତୁ, ମଝିରେ ପାଣି ତ ଗାଧେଇ ଦିଅନ୍ତୁ, ଓଦା କନାରେ ପୋଛି ଦିଅନ୍ତୁ, ପାଣି ଦିଅନ୍ତୁ, ପାଣି ଇଲେକ୍ଟ୍ରୋଲାଇଟ୍ ମିଳୁ, ଯଦି ଇଲେକ୍ଟ୍ରୋଲାଇଟ୍ ନ ମିଳୁଛି ଲୁଣ ଟିକେ ମିଶିକି ପିଇବାକୁ ଦିଅନ୍ତୁ ହେଲା। ତେଣୁ ଯେହେତୁ ଫାଟୁଆରେ ଆଫେକ୍ଟ, ଫାଟୁଆ ଯୋଗେ ଏଇ ଥାଇରଏଡ଼୍ ଗ୍ଲାଣ୍ଡ, ଆମର ଯେମିତି ଥାଇରଏଡ଼୍ ଆଫେକ୍ଟେଡ୍ ହେଉଛନ୍ତି, ଥାଇରଏଡ଼୍ ଗ୍ଲାଣ୍ଡ ଆଫେକ୍ଟେଡ୍ ହେବା ଯୋଗେ ଇଏ ଉତ୍ତାପ ସହିପାରନ୍ତି ନାହିଁ।
1: ଯାହା ହଉ, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ତେବେ ଯାହା ହଉ, ବହୁତ ଭଲ ଲାଗିଲା ଆଜି ଆମେ ଆଲୋଚନା କଲେ ଯେ ଗୃହପାଳିତ ପ୍ରାଣୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବେ କିପରି, ଏବଂ ଆମର ଯାହା ଚାଷୀ ଭାଇ ଭଉଣୀମାନଙ୍କର ପ୍ରଶ୍ନ ଥିଲା ସେସବୁ ସମସ୍ୟାର ସମାଧାନ କଲେ, ଏବଂ ନିଶ୍ଚିତ ଭାବରେ ଆମେ ଏଇଠି କହିପାରିବା ଯେ ଖରାର ମାତ୍ରାଟା ଯେହେତୁ ଅଧିକରୁ ଅଧିକ ରହୁଛି, ଆମେ ନିଜେ ସୁରକ୍ଷିତ ରହିବା ସହିତ ଆମର ଯଦି ଗୃହପାଳିତ ପ୍ରାଣୀମାନଙ୍କୁ ସୁରକ୍ଷା ଦେଇପାରିବା ତେବେ ନିଶ୍ଚିତ ଭାବରେ ସେମାନେ ମଧ୍ୟ ଭଲରେ ରହିପାରିବେ ଏବଂ ଭଲ କ୍ଷୀର ଉତ୍ପାଦନ ହୋଇପାରିବ। ଆଉ ସବୁଠାରୁ ବଡ଼ ସମସ୍ୟା ହେଲା ଯେ ଯଦି କିଛି ଅସୁବିଧା ଦେଖା

0: ଯାଉଛି। ନିଶ୍ଚିତ ଭାବରେ ଆମର ପଶୁ ଚିକିତ୍ସକ ରହୁଛନ୍ତି, ସେମାନଙ୍କୁ ଡାକିକି ସେ ସବୁ ସମସ୍ୟାର ସମାଧାନ କରିବା ଦରକାର। ସାର୍ ଯାହା ହଉ, ବହୁତ ଭଲ ଲାଗିଲା ଆଜି ଏ ସମ୍ପର୍କରେ ଅଧିକ ଆଲୋଚନା କରିକି। ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ସାର୍।
1: ନମସ୍କାର।
0: ତାହେଲେ ହଉ, ଏଥର ବିଶେଷଜ୍ଞ ମହାଶୟଙ୍କୁ ଏବଂ ଆମର ଚାଷୀ ଭାଇମାନଙ୍କୁ ଧନ୍ୟବାଦ ଦେଇକି ସରକାରଙ୍କର ଆଉ ଗୋଟିଏ ବିଜ୍ଞାପନ ରହିଛି, ଚାଲ ତାକୁ ଶୁଣି ନବା।
1: ଶୁଣିବା।
0: ହଉ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଶୁଣିଲେ କୃଷି ଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ସୋନାଲ ପରିହାଡ଼ି, ପ୍ରକାଶ କୁମାର ରଥ, ଅନୁପ କୁମାର ସାହୁ। ଆକାଶବାଣୀ ପୁରୀ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ଅଙ୍କିତ ତିୱାରୀ, କଥାଚିତ୍ର ଭାଗୀ।

ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ କଣ୍ଠଶିଳ୍ପୀ କିଶୋର କୁମାର କଥାଚିତ୍ର ଦାଗ।

ଶୁଣିଲେ ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ପୁରୀ ଶୁଣନ୍ତୁ ଶ୍ରୀ ଜଗନ୍ନାଥ ଭଜନ। କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି, ଗୀତ ରଚନା ପ୍ରକାଶ ପଣ୍ଡା।